ଆକାଶବାଣୀ ବାରିପଦା, ଆଜି ରବିବାର 1948 ଶତାବ୍ଦ, ବୈଶାଖ ମାସ 37 ଦିନ, ଇଂରାଜୀ 2026 ମସିହା ମେ ମାସ 17 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଗଡ଼ିର ସମୟ ସକାଳ 5:58।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶିଳ୍ପୀ ଶାନ୍ତିଲତା ବାରିକ, ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

0: ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଅନୁଚିନ୍ତା ନିବେଦନ କରିଛନ୍ତି ବୈଷ୍ଣବ ଚରଣ ସମଲ।
2: ଏକଦା ବୁଧଦେବ ଏକାକି ଯାଉଥାନ୍ତି ଗୋଟିଏ ନିଘଞ୍ଚ ବନ ପଥରେ। ହଠାତ୍ ତାଙ୍କ ଆଗରେ ଛିଡ଼ା ହୋଇଗଲା ଗୋଟିଏ ବିକଟାଳ ଦାନ ପରି ମଣିଷଟିଏ। ହାତରେ ଶାଣିତ କୃପାଣ, ବେକରେ ପଡ଼ିଛି ଗୋଟାଏ ଅଙ୍ଗୁଳିର ମାଳ। ସେ କୃପାଣ ଉଠାଇ ବୁଧଦେବଙ୍କୁ ଧମକ ଦେଲା, ଏ ବଣର ସେ ରାଜା, ଏ ଶସା ଘରା ଧରାର ସେ ସବୁଠାରୁ ଶକ୍ତିଶାଳୀ। ତମକୁ ମାରି ତମ ଆଙ୍ଗୁଠି କାଟି ମୋର ପୂର୍ବରୁ ଥିବା 107 ଆଙ୍ଗୁଠି ସହିତ ମିଶାଇ 108 ଆଙ୍ଗୁଠିକୁ ଗୁନ୍ଥି ମାଳି କରି ମୋ ବେକରେ ପକେଇବି। ମୋ ନାଁ ଅଙ୍ଗୁଳି ମାଳା, ଓ ସେଇ ନାଁର ସାର୍ଥକତା ହେବ। ବୁଧଦେବ ସେଇମିତି ଅବିଚଳିତ ଭାବରେ ହସି ହସି କହିଲେ, ବେଶ ଭଲ କଥା, ତେବେ କାହିଁକି ତମର ଏଇ ଆଙ୍ଗୁଠି ମାଳା ପ୍ରତି ଏତେ ଲୋଭ? ଅଙ୍ଗୁଳି ମାଳା କହିଲା, ଦେଖୁଛି ତମେ ଗୋଟେ ନିହାତି ବୋକା। ତମେ କ'ଣ ଜାଣିନା 108 ରୁଦ୍ରାକ୍ଷ ମାଳି ଲୋକେ ପିନ୍ଧନ୍ତି, 108 ତୁଳସୀ କାଠିରେ ମାଳି ପିନ୍ଧନ୍ତି, ଓ ସେଇଆକୁ ଗଡ଼େଇଲେ କୁଆଡ଼େ ଭଗବାନଙ୍କୁ ପାଇଯାଆନ୍ତି। ମୁଁ ତ ମଣିଷର ଆଙ୍ଗୁଠି କାଠି କରି ତାହାକୁ ମାଳା କରି ପିନ୍ଧିବି, ଏଥିରେ ମୁଁ ସମସ୍ତଙ୍କଠାରୁ ବଡ଼ ହୋଇଯିବି ନାହିଁ କି? ଗୁରୁଦେବ କହିଲେ, ହଁ ଭାରି ଭଲ କଥା, ମୁଁ ଏଇଠି ଅଛି, କୁଆଡ଼କୁ ଯିବି ନାହିଁ। ତମେ ଏଇ ଯେଉଁ ଗଛ ଦେଖୁଛ, ସେ ଗଛରୁ ଗୋଟିଏ ପତ୍ର ଆଣ। ଆଙ୍ଗୁଳି ମାଳା ଗଛ ପାଖକୁ ଯାଇ ଗୋଟିଏ ଡେମ୍ଫ ଡଗା ପତ୍ର ଆଣିଲା। ଏଥର ବୁଧଦେବ କହିଲେ, ପୁଣି ତମେ ସେଇ ଗଛ ପାଖକୁ ଯାଇ ଏଇ ପତ୍ରଟିକୁ ଯେଉଁ

ଆଣିଲ ସେଇଠି ଯୋଡ଼ି ଦିଅ ତ। ଅଙ୍ଗୁରମାଳା ଗଛ ପାଖକୁ ଗଲା, ପତ୍ରକୁ ଯୋଡ଼ିବାକୁ ଯେତେ ଚେଷ୍ଟା କଲେ ବି ଯୋଡ଼ି ହେଲା ନାହିଁ। ନିରାଶରେ ଫେରି ଆସି କହିଲା, ପତ୍ର ଆଉ ଯୋଡ଼ି ହେଉନାହିଁ। ଭୂଦେବ ଏଥର କହିଲେ, ଯଦି ପତ୍ରଟିକୁ ଯୋଡ଼ି ପାରିଲ ନାହିଁ, ତେବେ ତୁମେ ଏଇ ଯେଉଁ 107 ଲୋକଙ୍କୁ ମାରି ସେମାନଙ୍କ ଆଙ୍ଗୁଠି କାଟି ଆଣିଛ, ସେଇ ଲୋକମାନଙ୍କୁ ବଞ୍ଚାଇ ଦେଇପାରିବ କି? ଅଙ୍ଗୁଳିମାଳା ସ୍ତବ୍ଧ ହୋଇଗଲା, ଭାବିଲା, ଇଏ କିଏ? ଇଏ କ'ଣ କେଉଁ ମହାତ୍ମା ନା ଭଗବାନ? ସେ ଗୋଡ଼ ତଳେ ପଡ଼ି କ୍ଷମା ମାଗିଲା। ବୁଦ୍ଧ ଦେବତାକୁ ଉଠାଇ ଆଣି କୂଳରେ ଜାବୁଡ଼ି ଧରିଲେ। ସେ ହୋଇଗଲା ବୁଦ୍ଧ ଦେବଙ୍କର ଶିଷ୍ୟ, ପରବର୍ତ୍ତୀ କାଳରେ ମଧ୍ୟ ସେ ହେଲା ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ। ଅଙ୍ଗୁଳିମାଳା ବୁଝିଲା, ତାଙ୍କ ପୂର୍ବରୁ ଦଶୁ ରତ୍ନାକର ମଧ୍ୟ ବୁଝିଥିଲା। ରତ୍ନାକର ପାଇଁ ଲୋଡ଼ା ଥିଲା ଦେବର୍ଷି ନାରଦଙ୍କ ପରି ସର୍ବତ୍ୟାଗୀ ସର୍ବଗାମୀ ଭକ୍ତଟିଏ। ଅଙ୍ଗୁଳିମାଳା ପାଇଁ ଲୋଡ଼ା ହେଲା ମାନବ ଦୁଃଖ କାତର, ସତ୍ୟ ପ୍ରେମ ଅହିଂସାର ପ୍ରତିଭୁ ବୁଦ୍ଧ ଦେବ କରୁଣାର ଅବତାର। ଆଜିର ମଣିଷମାନେ ଏ କଥା କ'ଣ ବୁଝୁଛନ୍ତି? ଏମାନେ ରତ୍ନାକରଠୁ ଅଙ୍ଗୁଳିମାଳାଠୁ ବଳି ଏମାନଙ୍କୁ କେଉଁ ନାରଦ ବା ବୁଦ୍ଧ ସତ୍ପଥକୁ, କରୁଣା ପଥକୁ, ଅହିଂସା ପଥକୁ ଆଣିପାରିବେ? ଏମାନେ କହନ୍ତି, ଅହିଂସା ଦୁର୍ବଳର ଅସ୍ତ୍ର, ଭୀରୁର ଅସ୍ତ୍ର। ଅନ୍ୟମାନଙ୍କୁ ନ ମାରିଲେ, ନ ଲୁଣ୍ଠିଲେ ସେମାନେ ବଡ଼ ହେବେ କେମିତି? ଏମାନେ ଜାଣନ୍ତି ଜୋରଜାର ମୂଳକ ତାର ଅସଲ କଥା ହେଲା ଧନ ଓ ବଳ। ଧନ ଅଛି ତ ଅନ୍ୟମାନଙ୍କୁ କିଣି ନିଜ ପକେଟ୍ ଭିତରେ ରଖିପାରିବେ, ତମ ଧନ ପାଖରେ ସେମାନେ ହାତ ଯୋଡ଼ି ମୁଣ୍ଡ ନୁଆଁ ଛିଡ଼ା ହେବେ। ଆଜିର ଏଇ ରତ୍ନାକରମାନେ, ଅଙ୍ଗୁଳିମାଳାମାନେ ନୂଆ ନୂଆ ଅବତାର ନେଇ ଜନ୍ମ ନେଇଛନ୍ତି। ଏମାନଙ୍କ ଦେହରେ ଭଦ୍ର ପୋଷାକ ମାତ୍ର ଭିତରେ ଛପି ରହିଛନ୍ତି ସେଇ ଦସ୍ୟୁର ଆତ୍ମାମାନେ। ସେମାନଙ୍କ ପାଖରେ ଦୟା ନାହିଁ, କରୁଣା ନାହିଁ, ଅଛି କେବଳ ଅନ୍ୟମାନଙ୍କୁ ଗ୍ରାସ କରିଦେଇଯିବାର ମୋହ। ଏଇ ଧରଣୀର ମାଟି ଉପରେ କେତେ ଯୁଗ ବହିଗଲାଣି। ଦାନମାନେ ଆସିଥିଲେ, ସ୍ୱର୍ଗକୁ ଅଧିକାର କରିଥିଲେ, ବିଳାସ ହୋଇଗଲେ, ଉପଭୋଗ୍ୟ ହୋଇଗଲେ, ନୀତି ନୈତିକତା ହରେଇ ଦେଲେ, ଧ୍ୱଂସ ହେଲେ। ରାଜା ମହାରାଜା ଚକ୍ରବର୍ତ୍ତୀ ରାଜାମାନେ ଆସିଥିଲେ ମଧ୍ୟ, ସେମାନେ ବି ଗଲେ। ଏବେ ନୂଆ ଯୁଗରେ ନୂଆ ପୋଷାକରେ ରଜାମାନେ ଆସିଗଲେ, ଯେଉଁମାନେ କି ନେତା, ଜ୍ଞାନୀ, ବିଜ୍ଞାନୀମାନେ ମଧ୍ୟ ଆସିଗଲେ, କେତେ କେତେ ମୋହରେ ଶୋଭା ପାଇଲେ। ହେଲେ ସେମାନଙ୍କ ଭିତରେ ଜି ରହିଲେ ସେଇ ରତ୍ନାକର, ସେଇ ଅଙ୍ଗୁଳିମାଳାର ଆତ୍ମାମାନେ। ଯେତେ ଧ୍ୱଂସର ମରଣର ନିଷ୍ଠୁରତାର ବାଦଲ ବାଜୁଛି, ଆଜିର ଯୁଗରେ ଏମିତି ଆଗ କାଳରେ ନଥିଲା। ସେଇମିତି ବଳୁଆମାନେ, ଯିଏ ଦେହ ବଳ ହେଉ ବା ଧନ ବଳ ହେଉ ଅଥବା ମୋହରର ବଳ ହେଉ, ଦଡ଼ି ଯାଉଛି ନିର୍ବଳିଆମାନଙ୍କୁ। ଏମିତି ଚାଲିଛି, ଚାଲୁଥିବ ମଧ୍ୟ। ଆଉ ସେ ନାରଦ ନାହାନ୍ତି, ବୁଦ୍ଧ ବି ନାହାନ୍ତି, କି ଗାନ୍ଧୀ ନାହାନ୍ତି। ସେମାନେ ଥିଲେ ଜୀଅନ୍ତା ବିବେକ, ଏବେ ବିବେକ ଲୋପ ପାଇଲାଣି, ଚାଲୁ କେତେ ଚାଲିବ? ତେଣିକି ତ ଗୋଟାଏ ଡୁହା, ନିରାଶ୍ରୟ ମାଙ୍ଗ ଜଗଦୀଶ ରକ୍ଷା।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ବୈଷ୍ଣବ ଚରଣ ସମଲ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ମୁନିମାନଙ୍କୁ ପଚାରିଲେ, ଏ ସଂସାର ସମୁଦ୍ରରୁ ତରିବି କିପରି? ଏପରି ପଚାରିବା ବେଳେ ଶୁକଦେବ ଆସି ପହଞ୍ଚିଗଲେ। ସେ ଶୁକଙ୍କୁ ଦେଖି ମୁନିମାନେ ଆସନ ଛାଡ଼ି ଉଠିଲେ। ଶୁକଦେବଙ୍କୁ ନମସ୍କାର କରି ରାଜା ତାଙ୍କର ପାଦ ଧୋଇଦେଲେ, ପୂଜା କଲେ। ରାଜାଙ୍କ ପାଖରେ ଶୁକ ବସିଲେ। ମୁନିମାନଙ୍କ ଭିତରେ ଶୁକଦେବ ତାରାମାନଙ୍କ ମେଳରେ ଚନ୍ଦ୍ର ପରି ବିରାଜିଲେ। ଶୁକ ମୁନିଙ୍କୁ ଚାହିଁ ରାଜା ତାଙ୍କ ଚରଣ ତଳେ ପଡ଼ି ତାଙ୍କୁ ଅତିଥି ରୂପେ ପାଇ କୃତ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ଶୈଳଭମ ମହାପାତ୍ର ଏବଂ କୃଷ୍ଣଚନ୍ଦ୍ର ରାୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା କରିଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଘାସମରା ଔଷଧ ବ୍ୟବହାର କରି ଘାସ ଦମନ କରନ୍ତୁ। ଏଥିପାଇଁ ଢିପ ଜମିରେ ହେକ୍ଟର ପ୍ରତି ବ୍ଲୁଟା କ୍ଲୋର କିମ୍ବା ପ୍ରେଟିଲା କ୍ଲୋର ଏକ ଲିଟରକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରୋଇବା ପାଇଁ ଉର୍ଦ୍ଧିଷ୍ଟ ଜମିରେ ହେକ୍ଟର ପ୍ରତି 25 କିଲୋଗ୍ରାମ ଧଣିଚା ବୁଣନ୍ତୁ। ଜଳସେଚିତ ଜମିଗୁଡ଼ିକରେ ଜଳର ସୁବିଧା ଥିଲେ ସବୁଜ ସାର ନିମିତ୍ତ ଆଜୋଲା ବଢ଼ାନ୍ତୁ। ସାଧାରଣତଃ ଉର୍ବର ଜମିରେ ବୁଣା ବେଳେ ହେକ୍ଟର ପ୍ରତି 15 କିଲୋଗ୍ରାମ ଯବକ୍ଷାରଜାନ, 30 କିଲୋଗ୍ରାମ ଫସ୍ଫରସ୍ ଓ 15 କିଲୋଗ୍ରାମ ପଟାସ ସାର ଖାଦ୍ୟ ସାର ଭାବେ ପ୍ରୟୋଗ କରନ୍ତୁ। ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରୁଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣେ ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲ ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ଓ ନାଳ ଅଦଳ ବଦଳରେ କରନ୍ତୁ, ଯାହାଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇ ରହିବ। ଖରାଟିଆ ଚାଷ ନିଶ୍ଚିତ ଭାବେ କରନ୍ତୁ, ଏହାଦ୍ୱାରା ରୋଗପୋକ ଓ ଘାସ ଦମନ କରାଯାଇପାରିବ ଏବଂ ଫସଲ ଶୀଘ୍ର ବୁଣାଯାଇପାରିବ। ଅମ୍ଳ ମାଟିରେ ଚୂନ ଓ କାଗଜକଳ ମଇଳା ଇତ୍ୟାଦି ପକାଇ ମୃତ୍ତିକା ସଂଶୋଧନ ବ୍ୟବସ୍ଥା କରନ୍ତୁ, ଯାହାଫଳରେ ଜମିରେ ଘାସ କମ୍ ହେବ, ଅଧିକ ଜଳ ସଞ୍ଚିତ ହେବ ଏବଂ ଅଧିକ ଅମଳ ହେବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତଃ ଫସଲ ଚାଷ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ 3, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ, କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ, କିମ୍ବା କୁଇଜାଲୋଫପ୍ ଇଥାଇଲ୍ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ଦିବ୍ୟାନନ୍ଦ ଝା। पञ्चदेशानां यात्रायाः द्वितीये दिने ह्यः प्रधानमन्त्री नरेन्द्र मोदी नीदरलैंड्स देशस्य प्रधानमन्त्रिणा सह अनेकेषु कार्यक्रमेषु सहभागम् अकरोत्। अत्र सामुदायिक सम्पर्कः, डच राजपरिवारेण सह मेलनं च अन्यतमे आस्ताम्। हीग नगरे भारतीय समुदायं सम्बोधयन् श्रीमोदी प्रवर्तमानं दशकम् आपद्दशकत्वेन वर्णितवान्, यद्धि बहुविधैः संकटैः ग्रस्तमस्ति। प्रधानमन्त्री अवदत् यत् भारत नीदरलैंड्स देशो वैश्विक समाह्वानानि सम्मुखीकर्तुं विश्वस्तायाः पारदर्शिन्याः च भविष्यापूर्ति व्यवस्थायाः निर्माणार्थं सम्भूय कार्यरतौ स्तः। सः अवदत् यत् विश्वं सर्वादौ कोविड 19 महामारीं तदनन्तरं च युद्धं सम्मुखीकृतवत्। साम्प्रतम् एतत् ऊर्जा संकटसमं विकट समाह्वानं सम्मुखीकरोति। सः सावहितम् अकरोत् यत् एतेषां समाह्वानानां द्रुतगत्या यदि निराकरणं न भवति चेत् वैश्विक विकासलाभः प्रपादितः भविष्यति, जनसंख्यायाः विशालः भागः च निर्धनताग्रस्तः भविष्यति। आर्थिकस्थितिव्यवस्थायाः सुदृढीकरणाय वैश्विकान् प्रयासान् प्रकाशयन् प्रधानमन्त्री अवदत् यत् भारत नीदरलैंड्स देशो संयुक्तरूपेण सुदृढापूर्तिश्रृङ्खलायाः निर्माणाय कटिबद्धौ स्तः।

ଝୁମର ଗୀତ ଦିନ 12ଟାରେ ସନ୍ଧ୍ୟା 6ଟାରେ ଭକ୍ତି ଗୀତ ସୁଗମ ସଙ୍ଗୀତ ଆଜି ସନ୍ଧ୍ୟା 6:15, 6:30 ସୂଚନା ଓ ସମ୍ବାଦ ଆଦିବାସୀ ସଙ୍ଗୀତ କ୍ରମରେ ଆଜି ମୁଣ୍ଡାରୀ ଗୀତ ରାତି 7:30 ଚାଷୀଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ଏଥିରେ ରହିଛି ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ରାତି 8:30 ଶୁଣିବେ ଆଲୋଚନା ଆଧ୍ୟାତ୍ମିକତାବାଦ ଗୀତ ଅତୀତ ରାତି 8:40 ରାତି 10 ମୋ ମୟୂରଭଞ୍ଜ ଏକକ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ।

ରାତି 10:30। କାର୍ଯ୍ୟକ୍ରମର ସୂଚନା ତ ଶୁଣିଲେ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଅଳ୍ପକ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟରନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ ପହିଲାରୁ ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ରାଜ୍ୟର 6ଟି ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରଠାରେ ପରୀକ୍ଷା

0: ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସର ରାଜ୍ୟବ୍ୟାପୀ ପାଞ୍ଚଦିନିଆ ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ୍ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9 ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟ 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା ଯୋଗାଣ ଅଧିକାରୀ ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁଶଙ୍କର ମିଶ୍ର।
2: ଆଜି ମେ ମାସର 17 ତାରିଖ, ଆଜିର ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି। କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120/80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟ୍ରୋଲିକଟି ବଢ଼ିଥାଏ, ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏହି ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 କିଲୋମିଟର ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ। ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି?

0: ଯେତେବେଳେ ତାଙ୍କର କିଛି ଗୋଟେ ଦେହରେ ଅସୁବିଧା ହେଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହେଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏଇ ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ୍ନିକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ୍ନି ଫେଲିୟର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସ୍କୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି, ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣ ବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବର୍ଷ ବୟସ ପରେ ପ୍ରତି 6 ମାସରୁ ବର୍ଷେ ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି, ଆକ୍ୟୁରେଟଲି ମେଜର କରିବା ମାନେ ସଠିକ ଭାବରେ ରକ୍ତଚାପକୁ ମାପିବେ, ସଠିକ ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବେ। ଆମକୁ ଜାଣିବାକୁ ପଡିବ ଯେ ଏଭଳି ନିରବଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା, ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା 2 ପ୍ରକାରର ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା ଖାଦ୍ୟରେ ଲୁଣ କମ୍ ଖାଇବା, 5 ଗ୍ରାମରୁ ସାଧାରଣତଃ କମ୍ ଲୁଣ ଆମେମାନେ ଖାଇବା କଥା। ଖରାଦିନରେ ହୁଏତ 5-7 ଗ୍ରାମ ଖାଇବା। ଧୂମପାନ ନିଷେଧ, ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ, ନିୟମିତ ବ୍ୟାୟାମ କରିବା, ଶରୀର ଓଜନ କମାଇ ରଖିବା, ଯୋଗଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ଚାପ କମ୍ ରଖିବା। ମାନସିକ ଚାପ ଅଧିକ ହେଲେ ଉଚ୍ଚ ରକ୍ତଚାପ ମଧ୍ୟ ହୋଇଥାଏ। ଦ୍ୱିତୀୟ ପ୍ରକାର ଚିକିତ୍ସା ହେଉଛି ଔଷଧ ସାହାଯ୍ୟରେ। ଆଜିକାଲି ବହୁତ ଭଲ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଔଷଧ ମିଳୁଛି। ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧକୁ ନିୟମିତ ଖାଇବାକୁ ହେବ। ମନେ ରଖିବାକୁ ହେବ ଯେ ଔଷଧ ଖାଇ ଯଦି ରକ୍ତଚାପ ସାଧାରଣ ହୋଇଯାଏ, ତେବେ ମଧ୍ୟ ଔଷଧକୁ ଖାଇବାକୁ ପଡିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଦଜନକ, କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ। ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି, ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା, ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ନିରବଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିଶୁଶଙ୍କର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2 ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 2 ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025ରେ ୟୁରୋପୀୟ ସଂଘ

ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ 2.825 ବିଲିୟନ୍ ଡଲାର ହୋଇଛି। ବର୍ତ୍ତମାନ 280ରୁ ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବାବେଳେ 75ଟି ଭାରତୀୟ ଫାର୍ମ ସ୍ୱିଡେନ୍ରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସ୍ଏମ୍ଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ଏଏସ୍ଏମ୍ଏଲ୍ ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲ ଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମାଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ଗତକାଲି ବେଙ୍ଗାଲୁରୁରେ ବିଭିନ୍ନ ରାଜନୈତିକ ଦଳ ଓ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ପିପି ଚୌଧୁରୀ କହିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଇଲି ଏବଂ ବିଜେପି ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଭିନ୍ନ ରାଜ୍ୟ ଗସ୍ତ ସମୟରେ ଜେପିସି ଦ୍ୱାରା ଆପତ୍ତି ଏବଂ ସୁପାରିଶ ଗ୍ରହଣ କରାଯାଉଛି। ସେ କହିଥିଲେ ବାରମ୍ଭାର ନିର୍ବାଚନ ଏବଂ ଏଥିଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ଦେଶର ବିକାଶ କାର୍ଯ୍ୟକୁ ପ୍ରଭାବିତ କରୁଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଡୋମିନିକାର ବୈଦେଶିକ ମନ୍ତ୍ରୀଙ୍କ ସହ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ସେ ଡୋମିନିକାର ବୈଦେଶିକ ବ୍ୟାପାର, ଆନ୍ତର୍ଜାତୀୟ ବ୍ୟବସାୟ, ବାଣିଜ୍ୟ ଏବଂ ଶକ୍ତିମନ୍ତ୍ରୀ ଭିନ୍ସ ହେଣ୍ଡରସନ୍ଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ପୂର୍ବରୁ ମାର୍ଗେରିଟା ଡୋମିନିକାର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଇରଭିଙ୍ଗ ମ୍ୟାକିନ୍ଟାଇନ୍ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ୍ ଏବଂ ହଣ୍ଡୁରାସର ସଫଳ ଗସ୍ତ ପରେ ମାର୍ଗେରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6%-15%କୁ ବୃଦ୍ଧି କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନି ବିଭାଗର ଅଧ୍ୟାପିକା ମନୀଷା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କୁ ଗତ 14 ତାରିଖରେ ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ଜଣ ମାଓବାଦୀଙ୍କ ମଧ୍ୟରେ 2 ଜଣ ଡିଭିଜନାଲ୍ କମିଟି ସଦସ୍ୟ ଏବଂ 2 ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଏଲ୍ଏମ୍ଜି, AK-47 ରାଇଫଲ, SLR, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଲକ୍ଷ ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜିକର ମେଡିକାଲ କଲେଜ ଦୁଷ୍କର୍ମ ଏବଂ

0: ତେମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭେଲେଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2ଟି ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020ରୁ 2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କ୍ୟୁବାରାଲ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ତାରିଖ ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବାବେଳେ ସାଇ ସୁଦର୍ଶନ 53 ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ଧର୍ମ 30 ମିନିଟ୍ରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ କାକଳି। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ।

0: ପୋଷଣ କରନ୍ତି। ଏହା ବ୍ୟତୀତ ସେ ଗ୍ରାମରେ ଜନ୍ମ ମୃତ୍ୟୁ ବାତ୍ୟା ଘରପୋଡ଼ି ରୋଗବ୍ୟାଧିରେ ଉପସ୍ଥିତ ରହି ସେବା ଓ ସାହାଯ୍ୟ କରିଥାନ୍ତି। ଦିନ ରାତି ଖରା ବର୍ଷା ସବୁ ସମୟରେ କଷ୍ଟ ସହି ଲୋକଙ୍କ ଦୁଃଖ ବୁଝି ପ୍ରତିକାର କରିଥାନ୍ତି। ସେ ଗ୍ରାମର ମୁଖିଆ ହିସାବରେ ତାଙ୍କୁ ପ୍ରତ୍ୟେକ ଲୋକ ସମ୍ମାନ କରନ୍ତି। ଗ୍ରାମର ସେ ମୁରବୀ। ସେ ନିଶା ପରେ ନ ବସିଲେ କୌଣସି ସମସ୍ୟା ସମାଧାନ ହୁଏ ନାହିଁ। ତାଙ୍କ ଗ୍ରାମ ଦେଇ ଗୋଟିଏ କଚ୍ଚା ରାସ୍ତାଟିଏ ଲମ୍ବି ଯାଇଥିଲା। ବାଟୋଇ ଶଗଡ଼ ସେହି ବାଟେ ଯାତାୟତ କରିଥାନ୍ତି। ସେ ଅନୁଭବ କଲେ ଗାଁ ମୁଣ୍ଡରେ ପୋଖରୀ ଥିଲେ ପଶୁପକ୍ଷୀ ମଣିଷ ପଥିକ ସମସ୍ତେ ଖରାଦିନରେ ଜଳ କଷ୍ଟ ମେଣ୍ଟାନ୍ତେ। ଏକଥା ଚିନ୍ତା କରି ଦିନେ ନନ୍ଦବାବା ଓ ତାଙ୍କ ସହଧର୍ମିଣୀ କୋଡ଼ି କୋଦାଳ ଟକେଇ ଧରି ସକାଳେ ପହଞ୍ଚିଗଲେ। ପୋଖରୀ ଖୋଳା ମାତ୍ର ଦୁଇ ଜଣ ସକାଳ ଓ ସନ୍ଧ୍ୟାରେ 2 ଘଣ୍ଟା ପରିଶ୍ରମ କରି ଶୁଭାରମ୍ଭ କଲେ। ଗ୍ରାମବାସୀ କିଛି ଦିନ ଏହା ଦେଖିଲା ପରେ ଆସି ପଚାରିଲେ, ନନ୍ଦବାବା ତମେ ଏଠି କଣ କରୁଛ? ତମର ଉଦ୍ଦେଶ୍ୟ କଣ? ନନ୍ଦବାବା କହିଲେ, ପାଖ ଆଖରେ ନଦୀ ନାଳ ପୋଖରୀଟିଏ ନାହିଁ, ମୁଁ ଜଳ ଯୋଗାଇବା ପାଇଁ ପୋଖରୀଟିଏ ଖୋଳୁଛି। ଗ୍ରାମବାସୀମାନେ କହିଲେ, ଆମକୁ ଡାକିଲେ ନାହିଁ, ଆମେ ଆସି ତମକୁ ସାହାଯ୍ୟ କରିଥାନ୍ତୁ। ତମେ ଦୁଇ ଜଣ ପୋଖରୀ ଖୋଳା କେତେ ଦିନରେ ଶେଷ କରିବ? ନନ୍ଦବାବା କହିଲେ, ହଁ ଜାଣେ, ମାସେ 2 ମାସ କିମ୍ବା 6 ମାସ ଲାଗିଯିବ। କଣ ହେଲା ସେଇଠୁ? କାମ ତ ହବ ନା? ଭାଗବତ ଟୁଙ୍ଗିରେ ଭାଗବତ ପାଠ ଶୁଣିଛ ନା? ଯେତେବେଳେ ଇନ୍ଦ୍ରକୋପ କରି 7 ଦିନ ଗୋପପୁରରେ ବର୍ଷା ଢାଳିଲେ, ସେତିକି ବେଳେ ବାଳକ କୃଷ୍ଣ ଗୋବର୍ଦ୍ଧନ ଗିରିକୁ ଛତା ରୂପେ ଟେକି ଧରିଲେ ଗୋଟିଏ ଆଙ୍ଗୁଳିରେ। ଏହା ଦେଖି ଗୋପର ଆବାଳ ବୃଦ୍ଧ ବନିତା ସମସ୍ତେ ଠେଙ୍ଗା ଧରି ଆସି କୃଷ୍ଣଙ୍କ ସାଙ୍ଗରେ ଠେଙ୍ଗାରେ ଢେରା ଦେଲେ, ସାହାଯ୍ୟ ଓ ସହଯୋଗ କଲେ। କୃଷ୍ଣ କାହାକୁ ଡାକି ନଥିଲେ ନା ଆସିବାକୁ ମନା ବି କରିନଥିଲେ। ତମେ ତ ଦେଖିଲ, ମୁଁ ବାଟ ଫିଟାଇଲି, ଆସ ସମସ୍ତେ ସହଯୋଗ କର, ଅଳ୍ପ ଦିନ ଭିତରେ କାମ ଖତମ ହୋଇଯିବ, ଜଳ କଷ୍ଟରୁ ରକ୍ଷା ପାଇଯିବା। ଆମ ପୁରାଣରେ ମହାପୁରୁଷମାନେ ଶିକ୍ଷା ଦେଇଛନ୍ତି ପରା, ଆମ ସଂସ୍କୃତିକୁ ରକ୍ଷା କରିବା ଆମର କର୍ତ୍ତବ୍ୟ ନୁହେଁ କି? ତା ପରଦିନ ଠାରୁ ଅନେକ ସଂଖ୍ୟାରେ ଗାଁରୁ ବାଳକ ବୃଦ୍ଧ ଯୁବକ ଆସିଗଲେ ପୋଖରୀ ଖୋଳିବା ପାଇଁ। ଖୁବ୍ ଜୋରସରରେ ଚାଲିଲା ପୋଖରୀ ଖୋଳା କାମ। 2 ମାସରେ କାମ ସମ୍ପୂର୍ଣ୍ଣ ହୋଇଗଲା। ଅବଶ୍ୟ ମଧ୍ୟମ ଧରଣର ପୋଖରୀଟିଏ ହେଲା। ଯେମିତି ବିଶାଳ ଶରୀରଧାରୀ ହାତୀ ପ୍ରଥମେ ଘଞ୍ଚ ଅଗମ୍ୟ ଜଙ୍ଗଲ ଭିତରେ ପଶି ଚାଲିଗଲେ, ଆପେ ଆପେ ବାଟ ଫିଟିଯାଏ ଅନ୍ୟ ପ୍ରାଣୀମାନଙ୍କ ପାଇଁ। ମଇଁଷି ହରିଣ ଭାଲୁ ସମ୍ବର ପ୍ରଭୃତି ସେହି ବାଟ ଅନୁସରଣ କରିଥାନ୍ତି ଅନାୟାସରେ। ସେହି ନ୍ୟାୟରେ ନନ୍ଦବାବା ଗ୍ରାମର ବିକାଶର ଧାରା ପାଇଁ ବାଟଟିଏ ଫିଟାଇ ନେଲେ। କିଛି ଦିନ ପରେ ପୁଣି ନନ୍ଦବାବା ଓ ତାଙ୍କ ସହଧର୍ମିଣୀ ଦୁଇ ଜଣ ଉଦୁଦିଆ ଖରାରେ ପୋଖରୀ ଦାଢ଼ରେ ଓ ରାସ୍ତା କଡ଼ରେ ଗାତ ଖୋଳୁଛନ୍ତି। ଗ୍ରାମବାସୀମାନେ ଆସି ପୁଣି ପଚାରିଲେ, ପୋଖରୀ ଖୋଳିବା କାମ ତ ସରିଗଲା, ପୁଣି ଏଠି କଣ ଗାତ ଖୋଳା ଚାଲିଛି? ନନ୍ଦବାବା କହିଲେ, ବର୍ଷା ଦିନ ପୂର୍ବରୁ ଗାତ ଖୋଳା ଶେଷ କରିବୁ। ବର୍ଷା ଆରମ୍ଭରେ ସେହି ଗାତରେ ବର ଅସ୍ତ ଶିମୁଳି ଆମ୍ବ ପଣସ ଜାମୁ ଗଛର ଚାରା ପୋତିବୁ। ଚାରା ଗଛର ଚାରିକଡ଼ରେ କଣ୍ଟା ବାଡ଼ ଦେବୁ। ଗଛ ବଢ଼ିଲେ ପୋଖରୀରୁ ପାଣି ପିଇ ପଶୁ ପକ୍ଷୀ ଗୋରୁ ଗାଈ ମଣିଷ ସମସ୍ତେ ଖରାଦିନରେ ଛାୟାରେ ବସିବେ, ବିଶ୍ରାମ କରିବେ। ପକ୍ଷୀମାନେ ବସା ବାନ୍ଧିବେ, ପଥିକ ଜଳ କଷ୍ଟ ମେଣ୍ଟିବା ସହ ଗଛର ଛାୟା ତଳେ ବସିବ। ତା ବ୍ୟତୀତ ଫୁଲ ଫଳ କାଠ ଜାଳେଣୀ ସବୁ ମିଳିବ। ଏତକ ନ କଲେ ଯୋଜନା ସମ୍ପୂର୍ଣ୍ଣ ହେବ ନାହିଁ। ତମେ ସବୁ ଆସ, ସହଯୋଗ ଆଉ ସାହାଯ୍ୟ କର। ଭଲ କାମ କଲେ ଆଦର୍ଶ ଗ୍ରାମଟିଏ ଗଢ଼ିବା, ନିଷ୍ଠା ଓ କଠିନ ପରିଶ୍ରମ କଲେ ଯୋଜନା ସଫଳ ହେବ। ଖରା ଓ ବର୍ଷାରୁ ପ୍ରାଣୀମାନେ ଉପକୃତ ହେବେ। ପ୍ରାଣୀମାନେ କିଏ କି? ସବୁ ପରା ପରମେଶ୍ୱରଙ୍କ ସନ୍ତାନ। ସୃଷ୍ଟିକର୍ତ୍ତାଙ୍କ ଯୋଜନାରେ ଟିକିଏ ସହଯୋଗ କରିବା। ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ, ଭଗବତ ବାଣୀଟି ତ ଶୁଣିଛ ନା? ଏସବୁ ନିଃସ୍ୱାର୍ଥ ଓ ନିଷ୍କାମ ସେବା। ସେବା ହିଁ ପରମ ଧର୍ମ, ମାନବ ସେବା ହିଁ ମାଧବ ସେବା। ଏଥର ଗ୍ରାମବାସୀମାନେ ସବୁ ବୁଝିପାରିଲେ ଏବଂ ପୂର୍ଣ୍ଣ ସହଯୋଗ କଲେ। ଗ୍ରାମ ବିକାଶ ପଥରେ ବେଶ ଆଗେଇ ଚାଲିଲା।
1: ସୁନ୍ଦର କାହାଣୀଟିଏ ତ ଶୁଣିଲେ ପିଲାଏ। ଏଇଭଳି ସମସ୍ତେ ମିଳିମିଶି କାମ କଲେ ଗ୍ରାମ ତଥା ଆମ ଦେଶ ଉନ୍ନତି ପଥରେ ନିଶ୍ଚୟ ଆଗେଇବ, ଆଉ ଆମ ପରିବେଶ ମଧ୍ୟ ସୁସ୍ଥ ରହିବ, ନୁହେଁ କି?
0: ତେବେ ପିଲାଏ, ଏବେ ତ ପାଗ ବଦଳିବାରେ ଲାଗିଛି, ଦିନ ସାରା ଟାଣ ଖରା ହଉଥିବ, କିନ୍ତୁ ହଠାତ୍ ଝଡ଼ ତୋଫାନ ସହ ଘଡ଼ଘଡ଼ି ବିଜୁଳି ବର୍ଷା ପୁଣି ତା ସହ କୁଆପଥର ମଧ୍ୟ ପଡୁଛି। ତେଣୁ ସାବଧାନ ହୋଇ ରହିବ। ପବନ ବହିବାରେ ଲାଗିଲେ ଯିଏ ଯେଉଁଠି ଥାଉ ନା କାହିଁକି ଘରେ ଆସି ହାଜର ହୋଇଯିବ। ଆଉ ଯଦି ବୁଲାବୁଲି କରିବାକୁ ଯାଇଥିବ, ଏପରି ପରିସ୍ଥିତି ଆସିଲେ ସୁରକ୍ଷିତ ଜାଗା ଦେଖି ଟିକେ ଅଟକି ଯିବ, ଜମାରୁ ଡରିବନି, ହେଲା? ହଉ ଠିକ୍ ଅଛି ପିଲାଏ, ଥର ଏଇ ସୁନ୍ଦର ଗୀତଟିଏ ଶୁଣିନିଅ।

0: କେତେବେ ନିବେଦିତା?
1: ହଁ ପା।
0: ଏତେ ବ୍ୟସ୍ତ କାହିଁକି? ହାତରେ ଗୁଡାଏ କଣ ଧରିଛ? ଆଜି ପିଲାଙ୍କ ପାଇଁ କଣ କଣ ସବୁ ଅଛି କି?
1: ହଁ ପା, ପିଲାଙ୍କ ପାଇଁ ଆଜି କବିତା କାହାଣୀ ସାଙ୍ଗକୁ ସୁନ୍ଦର ସୁନ୍ଦର ଗୀତ ସବୁ ରହିଛି।
0: ଏଇଥିପାଇଁ ଏତେ ବ୍ୟସ୍ତ?
1: ହଁ ପା।
0: ଲଟେରୀ କରିଦବା, ହାତକୁ ଯାହା ଆଗ ଆସିବ ତାହା ଶୁଣେଇ ଦବା।
1: ହଁ ପା, ଏଇ ତ ଧରିଲି।
0: ଦେଖାଅ ଦେଖାଅ, ହାତ ଖୋଲ, ହାତରେ କଣ ପଡିଛି ଦେଖେ।
1: କାହାଣୀଟିଏ ଅପା।
0: କାହାଣୀ? ତେବେ ଶୁଣ ପିଲା, ଏ କାହାଣୀ ତୁମକୁ କହୁଛନ୍ତି ତୁମରି ନିବେଦିତା ଅପା।
1: ଗୋଟିଏ ଗାଁରେ ନନ୍ଦକିଶୋର ସିଂ ନାମରେ ଜଣେ ଲୋକ ଥିଲେ। ଶ୍ରଦ୍ଧାରେ ତାଙ୍କୁ ନନ୍ଦ ବାବା ବୋଲି ସମସ୍ତେ ଡାକନ୍ତି। ଦଶଖଣ୍ଡ ଗ୍ରାମରେ ସେହି ନନ୍ଦ ବାବାଙ୍କ ନାମରେ ସେ ଖୁବ୍ ପରିଚିତ ଓ ଲୋକପ୍ରିୟ ବ୍ୟକ୍ତି। ନିଜ ଜମିବାଡ଼ିରେ ଚାଷ କରି କୁଟୁମ୍ବ

0: ହରି ପିଲାଏ, ଅପା ତ ବୈଶାଖୀ ମେଘ କଥା କହିଲେ, ଏବେ ତ ତୁମର ସ୍କୁଲ ସବୁ ଛୁଟି ପଡିଯାଇଛି ନା, କଣ ପାଇଁ କୁହ ନା? ଟାଣ ଖରା ପାଇଁ ନୁହେଁ କି?
1: ହଁ ରେ ପିଲାଏ, ଏବେ ତ ଖରାର ପ୍ରକୋପ ବଢି ବଢି ଚାଲିଛି। ଏସବୁର ମୂଳ କାରଣ କଣ କହିଲ ପିଲାଏ? କାହିଁକି ଏତେ ଗରମ ହେଉଛି କହିଲ? ତେବେ ଶୁଣ, ଏଇ କବିତାରୁ ତମମାନଙ୍କୁ ଆବୃତ୍ତି କରି ଶୁଣାଉଛନ୍ତି ତୁମରି ବଡ଼ ଅପା ବୀଣା ଅପା।
0: କି ହେଲା ଏବେ କାଳ, କି ହେଲା ଏବେ କାଳ, ଯୁଆଡ଼େ ଅନା ସିଆଡ଼େ ଖାଲି କୋଠା ମାଳକୁ ମାଳ, କଚ୍ଚା ସଡକ ଗଲା ବାଲିଗୋଡ଼ିର ପିଚୁ ରାସ୍ତା ତ ଏଇ ମଣିଷ କଲା, କଚ୍ଚା ସଡକ ଗଲା ବାଲିଗୋଡ଼ିର ପିଚୁ ରାସ୍ତା ତ ଏଇ ମଣିଷ କଲା, ଝାଟି ମାଟିର ଘର କୁଆଡେ ଗଲା କିଏ ସେ ନେଲା ମନେ ବିଚାର କର, ଗଛ ତ ଦେଲ କାଟି, ଗଛ ତ ଦେଲ କାଟି ଗୋଟାକୁ।

0: ଗୋଟା ଗଢିଲ କଳ ଫିଟିଲା ନାହିଁ ପାଟି, କିଏ ସେ ଦେବ ଛାଇ, କିଏ ସେ ଦେବ ଛାଇ, ଯାହାକୁ ଯେତେ ମାପିବ କେତେ ତାତିରୁ ରକ୍ଷା ପାଇଁ, ଯାହାକୁ ଯେତେ ମାପିବ କେତେ ତାତିରୁ ରକ୍ଷା ପାଇଁ, ପାହାଡ ହେଲା ନଣ୍ଡା, ଗୋହିର ପାଟ ଶୁଖିଲା ଜଟ, ଟାଙ୍ଗର ଗାଁ ଗଣ୍ଡା, ଖରାରେ କିଆଁ ବୁଲ, ଖରାରେ କିଆଁ ବୁଲ, ମୁଣ୍ଡ ଉପରେ ଝଡୁଛି ପରା ସତେ କି ନିଆଁ ଝୁଲ, ବିଜ୍ଞାନ ଆଜି କହେ ସିମେଣ୍ଟ ଘର ତଳ ଉପର ଅଧିକା ତାତି ବହେ, ଗରମ କିଆଁ ଏତେ, ବିଜ୍ଞାନ ଆଜି କହେ ସିମେଣ୍ଟ ଘର ତଳ ଉପର ଅଧିକା ତାତି ବହେ, ହେଲେ ଗରମ କିଆଁ ଏତେ, ହେଲେ ଗରମ କିଆଁ ଏତେ।
1: ଶୁଣିଲେ ତ ପିଲାଏ ସୁନ୍ଦର କବିତାଟିଏ, ତେବେ ସବୁରି ମୂଳରେ ରହିଲା ପରିବେଶର ବିନାଶ, ତେଣୁ ପରିବେଶକୁ ସୁରକ୍ଷା କରିବା ଆମର କର୍ତ୍ତବ୍ୟ। ସେଥିପାଇଁ କଣ କରିବାକୁ ହବ କହିଲ ପିଲାଏ, ବହୁଳ ଭାବରେ ବୃକ୍ଷ ଲଗାଇବାକୁ ହବ, କାରଣ ବୃକ୍ଷ ଆମର ବହୁ ଉପକାରରେ ଲାଗେ ରେ ପିଲାଏ, ବହୁ ଉପକାରରେ ଲାଗେ।
0: ହଁ ରେ ପିଲାଏ, ଠିକ ଠିକ, ଏକଦମ ଠିକ କଥା, ଏହି ବୃକ୍ଷଲତା ଆମର ଉପକାର କରିବା ସହ ପ୍ରକୃତି ଓ ପରିବେଶର ମଧ୍ୟ ସୁରକ୍ଷା କରିଥାନ୍ତି। କେବଳ ଯେ ବୃକ୍ଷଲତା ପ୍ରକୃତି ଓ ପରିବେଶକୁ ସୁରକ୍ଷା ଦିଅନ୍ତି ତା ନୁହେଁ, ତେବେ କହିଲ ଦେଖି ଏହି ପ୍ରକୃତିକୁ ସଜାଇବ କିଏ, ଆମେ ସଜାଇବା। ସେଥିପାଇଁ ଆମକୁ ବହୁଳ ପରିମାଣରେ ବୃକ୍ଷରୋପଣ କରିବା ପାଇଁ ପଡିବ। ଗଛ ପାଣି ପବନ ଆଉ ତାପ ପାଇ ବଞ୍ଚି ଉଠିବ, ତାହେଲେ ସିନା ଏ ଧରା ପ୍ରକୃତି।

ହଁ ରେ ପିଲାଏ, ଏ ଗଛ ଆମ ପାଇଁ କଣ ନ କରିଛି କହିଲୁ? ପୂର୍ବେ ଏଇ ବୃକ୍ଷ ମୂଳରେ ହିଁ ତ ଥିଲା ପ୍ରାକୃତିକ ପାଠଶାଳା। ଏହାରେ ତଳେ ପରା କେତେ କେତେ ମୁନି ଋଷି ଜ୍ଞାନ ଲାଭ କରି ଜ୍ଞାନୀଗଣରେ ଗଣା ହୋଇଛନ୍ତି, ଆଉ ସେମାନେ ହୋଇଛନ୍ତି ଧନ୍ୟ ଏବଂ ମହାନ। ସେ ମୂଲ୍ୟକୁ ବୁଝିବା ଦରକାର। ଚେଷ୍ଟା କଲେ ଦିନେ ନା ଦିନେ ମଣିଷ ପରି ମଣିଷଟିଏ ହୋଇପାରିବ।

0: ପିଲାଏ ଭଗବାନଙ୍କ କୃପାରୁ ତମମାନଙ୍କର ସବୁ ମନୋକାମନା ପୂର୍ଣ୍ଣ ହେଉ। ହଉ ଠିକ ଅଛି ପିଲାଏ, କାହାଣୀ ଶୁଣିଲ, କବିତା ଶୁଣିଲ, ତା ସାଙ୍ଗକୁ ଗୀତ ବି ଶୁଣିଲ। ତେବେ ପିଲାଏ ଆଜି ସମୟ ହେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
1: କାକଳି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7570002। ତେବେ ପିଲାଏ ସମୟ ତ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ସାରିବା ପାଇଁ। ତେବେ ଆଜି ପାଇଁ ଏଇଠି ରହୁଛୁ ପିଲାଏ, ପୁଣି କଥାବାର୍ତ୍ତା ହେବା ଆସନ୍ତା ରବିବାର ଠିକ ସକାଳ 17:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

ଏଇଠି ଶେଷ କରୁଛୁ କାକଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ନିବେଦିତା ବାରିକ ଏବଂ ବୀଣାପାଣି ସିଂ। ଆକାଶବାଣୀ ବାରିପଦା ଆଧୁନିକ ଗୀତଟିଏ ଶୁଣନ୍ତୁ। ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ବାପି, ଗୀତ ରଚନା ପ୍ରତିମା ଦାସ।

0: ଆକାଶବାଣୀ ବାରିପଦାର ଆପଣମାନଙ୍କ ଅନୁରୋଧକୁ ନେଇ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ କଥା ହେବା ଓ ଅନୁରୋଧର ଗୀତ ଶୁଣିବା।
1: ହ୍ୟାଲୋ
2: ନମସ୍କାର,
1: ଆପଣଙ୍କୁ ମଧ୍ୟ
2: ଭୋଳାଶଙ୍କର କୁଟିଲ କହୁଥିଲି ବଲାଙ୍ଗୀର କୋହନାରୁ।
1: ଭୋଳାଶଙ୍କର ଭାଇ କେମିତି ଅଛନ୍ତି ଆପଣ? ଏବେ ଆପଣଙ୍କ ଅଞ୍ଚଳରେ ପରିବେଶ କେମିତି? ତେବେ ଆମେ ନିଶ୍ଚିତ ଭାବରେ ସଜାଗ ହେବା ଦରକାର। ଆମେ ଯଦି କହିବା ଯେ ହଁ ମୁଁ ନ ବାହାରିଲେ କଣ ହଉଛି, ଅନ୍ୟମାନେ ତ ବାହାରୁଛନ୍ତି ନା।
2: ଜଣେ ମଣିଷ ଆମ ଜୀବନଟା ଜଣେ ଗୋଟିଏ ବର୍ଷଟି ଆମେ ଯଦି ବଞ୍ଚେଇ ପାରିଲା,
1: ହଁ
2: ଆଗାମୀ ଆମର ଭବିଷ୍ୟତ ପିଢ଼ି ଆମର ସେ ଆରାମରେ ରହିବେ, ନହେଲେ ଆମକୁ ସେ ମାଫ କରିପାରିବେ ନାହିଁ।
1: ନିଶ୍ଚିତ ଭାବରେ ଆମ ପରିବେଶ ଆମ ହାତରେ ରହିବା ଦରକାର। ପରିବେଶକୁ ଅନୁକୂଳ ରଖିବା ପାଇଁ ହେଲେ ଧରାଯାଉ ଚାଷ କରିବୁନି ବର୍ଷେ, ଆମେ ଖାଇବୁ କଣ? ସେଇଭଳିଆ ଆମେ ଯଦି ଗଛ ନ ଲଗେଇବୁ ତେବେ ଅମ୍ଳଜାନଟା କୁଆଡୁ ଆସିବ ନାଇଁ, ସେଇଟା ଆମେ ଜାଣିବା ଦରକାର। ଯେହେତୁ ଆମେ ପୂର୍ବରୁ ଜଙ୍ଗଲ ଭର୍ତ୍ତି ହେଇକି ଥିଲା ସେତେବେଳେ ବି ଆବଶ୍ୟକତା ପଡ଼ୁନଥିଲା, ଏବେ ଯେହେତୁ ଆମର ବିଜ୍ଞାନ ଯୁଗରେ ଆମେ ଜାଣିପାରୁଛୁ ଯେ ନା ଅକ୍ସିଜେନର ଆବଶ୍ୟକତା ରହିଛି, ନଚେତ୍ ମାନବ ସଭ୍ୟତା ଖାଲି ନୁହଁ ପୁରା ସମ୍ପୂର୍ଣ୍ଣ ଜୀବଜଗତ ଧ୍ୱଂସ ପାଇଯିବ ସାରା ପୃଥିବୀ। ତେଣୁ ଆମେ ସଜାଗ ହେବା ଦରକାର। ଆଚ୍ଛା କୁହନ୍ତୁ ତେବେ ଭୋଳା ଶଙ୍କର ଭାଇ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମ? ହଁ ଭକ୍ତ ସାଲବେଗର ଗୀତଟି କଣ?
2: ଆଚ୍ଛା
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ଆମର ଜଣେ ନିୟମିତ ଶ୍ରୋତା ଚୈତନ୍ୟ ପଟେଲ, ସେ ବରଗଡ଼ ଜିଲ୍ଲା ବିଜେପୁର ତକ ପହଞ୍ଚି ଗାଁର, ଆଜ୍ଞା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଭଲ ନାହିଁ, ସେ ବୁର୍ଲା ବଡ ମେଡିକାଲରେ ସେମାନେ ଗୁରୁତର ଅବସ୍ଥାରେ ଭର୍ତ୍ତି ହେଇଛନ୍ତି। ମୋର ଆକାଶବାଣୀ ସମସ୍ତ ଶ୍ରୋତାଙ୍କ ତରଫରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ପାଇଁ ଭଗବାନ ପାଖରେ ପ୍ରାର୍ଥନା କରୁଛି, ସେ ଯେମିତି ଯଥାଶୀଘ୍ର ଭଲ ହେଇଯାଆନ୍ତୁ।
1: ଆମେ ମଧ୍ୟ ସମାନ ଭାବରେ ପ୍ରାର୍ଥନା କରୁଛୁ, ସେ ଯେମିତି ସମ୍ପୂର୍ଣ୍ଣ ଆରୋଗ୍ୟ ହେଇ ସୁସ୍ଥ ହେଇ ନିଜ ଘରକୁ ଫେରନ୍ତୁ। ଚୈତନ୍ୟ ଭାଇ ବହୁତ ଭଲରେ ଥାନ୍ତୁ। ଭୋଳାଶଙ୍କର ଭାଇ ଧନ୍ୟବାଦ,
2: ନମସ୍କାର।
1: ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର।
1: ଆଜ୍ଞା ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଥିଲି।
0: ଆଚ୍ଛା ଗୋଲକ ଭାଇ,
1: ଆଜ୍ଞା
0: ବରଗଡ଼ ଜିଲ୍ଲାର କେଉଁ ଗାଁରୁ କହୁଛନ୍ତି ନା ସହରରୁ?
1: ପ୍ରପର ଟାଉନରୁ କହୁଛି। ଆଜ୍ଞା ବରଗଡ଼ ଟାଉନ।
0: ବରଗଡ଼ ଟାଉନରୁ କେମିତି ଅଛନ୍ତି ଆପଣ?
1: ଭଲ ଅଛି ଆଜ୍ଞା।
0: ଗରମର ପରିମାଣ କେତେବେଳେ ବଢ଼ି ଯାଉଛି, କେତେବେଳେ କମି ଯାଉଛି, ତେବେ ଆପଣଙ୍କ ଅଞ୍ଚଳରେ କେମିତି ପରିବେଶ ଅଛି କୁହନ୍ତୁ।
1: ନାଇଁ ଏବେ 2 ଦିନ ହେଲାଣି ଏଠି ମେଘୁଆ କରିଛି,
0: ଆଚ୍ଛା
1: ବୁଝିଲୁ, ତାପରେ ଟିକେ ଥଣ୍ଡା ଲାଗୁଛି, ନହେଲେ ଯୋଉ ଭୀଷଣ ଗରମ ହଉଥିଲା ଆଗରୁ, ଯେତିକି ଗରମ ହଉଥିଲା ମୁସ୍କିଲ।
0: ଆଉ କ'ଣ କରନ୍ତି ଆପଣ ଗୋଲକ ଭାଇ?
1: ଗୋଟେ ପ୍ରାଇଭେଟ କମ୍ପାନୀରେ ଆକାଉଣ୍ଟାଣ୍ଟ ଅଛି।
0: ଆଚ୍ଛା, ଆପଣଙ୍କ ପରିବାରରେ କେତେ ଜଣ ସଦସ୍ୟ?
1: ପରିବାରରେ ଅଛୁ 10 ଜଣ,
0: ତେବେ ଯୌଥ ପରିବାର?
1: ଭାଇ ଭଉଣୀ ମିଶିକି 6 ଜଣ।
0: ଆପଣ କେତେ ନମ୍ବରରେ
1: ବଡ଼
0: ଅଛନ୍ତି?
1: ବଡ଼ ବଡ଼ ଆଜ୍ଞା।
0: ଆଚ୍ଛା, ତେବେ ବଡ଼ ଭାଇ ମାନେ ସମସ୍ତଙ୍କର ଦାୟିତ୍ୱ, ସମସ୍ତେ କିଏ କ'ଣ କେମିତି କରିବେ, ସବୁ ଅଳି ଅର୍ଦ୍ଦଳି ବାପା ମା ଥିଲେ ମଧ୍ୟ ସମସ୍ତେ ତ ଆପଣଙ୍କୁ ହିଁ ଜଣାଉଥିବେ ସବୁ କଥା, ନାଇଁ କି? ସେସବୁକୁ କେମିତି ତୁଲଉଛନ୍ତି ଆପଣ ବଡ଼ ଭାଇ ହିସାବରେ?
1: ନାଇଁ ସମସ୍ତେ ନିଜେ ନିଜେ ସବୁ ନିଜ ନିଜ ଜବ୍ କରୁଛନ୍ତି ସମସ୍ତେ, ଆଉ
0: ଆଚ୍ଛା,
1: କିଏ କାହା ଉପରେ ତମେ ଡିପେଣ୍ଡେଣ୍ଟ ନାହାନ୍ତି ଏବେ।
0: ତାପରେ ବି ପରାମର୍ଶ ତ ନଉଥିବେ ନିହାତି?
1: ହଁ, ଛୋଟିଆ ମୋଟିଆ କଥାବାର୍ତ୍ତା, ଯାହା କିଛି ଗୋଟେ ହେଲା ନହେଲା, କୋଉଟା ଭଲ ମନ୍ଦ ତା ହୁଏ ଡିସକସ୍ କରେ।
0: ତେବେ ଏମିତି ଚାଲିଛି, କୁହନ୍ତୁ ତେବେ କ'ଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଗୋଟେ ଓଡ଼ିଆ ଗୀତ ଏଇ ତ ଦୁନିଆର ଗୋଟେ ଗୀତ ଦେବେ।
0: ଓହ, ବହୁତ ପୁରୁଣା ଗୀତ, ମାନେ ଆପଣଙ୍କ ପିଲାଦିନର ପ୍ରାୟ ହେଇଥିବ ଏଇ ଗୀତଟି, ଏଇ ଚଳଚ୍ଚିତ୍ର?
1: ହଁ, ହାଇସ୍କୁଲ ପଢିଲା ବେଳ ଗୀତ, ଛୋଟ ଛୋଟ କଥା ନେଇ ଅକ୍ଷୟ ମହାନ୍ତିଙ୍କ,
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆପଣଙ୍କୁ ସ୍ପେସିଆଲି ଆପଣଙ୍କୁ, ତାପରେ ଆମର ଯେତିକି ବାରିପଦା ଆକାଶବାଣୀ ଶୁଣୁଛନ୍ତି ସମସ୍ତଙ୍କୁ।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର।

0: ଶୁଣି ବାରିପଦର କହୁଛି। ହ୍ୟାଲୋ,
1: ହଁ ଆଜ୍ଞା ନମସ୍କାର,
0: ନମସ୍କାର।
1: ମୁଁ ଡୁମା ଲୁଦିନ ନାଗପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆଚ୍ଛା ମନୋଜ ଭାଇ, କେମିତି ଅଛନ୍ତି?
1: ହଁ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। ଯେହେତୁ ଆପଣଙ୍କର ଚାଷବାସ ଥିଲା, ସେ ଚାଷବାସ ସବୁ କେମିତି ଚାଲିଛି ଆପଣଙ୍କର?
1: ଆଜ୍ଞା ଭଲ ଚାଲିଛି ଆଜ୍ଞା, ଏବେ ତ ଖରା ମାସରେ ଆହୁରି ଅଧିକା ମାନେ ଟିକେ ପନିପରିବା ଫଳୁଛି,
0: ଆଚ୍ଛା
1: ଆଉ ବିଶେଷ କରି କଲରା ବେଶୀ ଫଳୁଛି।
0: କଲରା କେମିତି ରଞ୍ଜା ଦେଇଛନ୍ତି ନା କେମିତି କଲରା କେମିତି
1: ନା
0: ଚାଷ
1: ତଳରେ
0: କରିଛନ୍ତି?
1: ଫଳୁଛି, ତଳେ
0: ମାଟି ମାନେ ତାତି ଯାଉଥିବ?
1: ଚାଷ ଜମିରେ କରିଛୁ ନା,
0: ଆଚ୍ଛା
1: ମାନେ ଧାନ ଚାଷ ଯୋଉଠି କରୁ ସେଇଠି କରିଛୁ, ତ ଏତେ ଗରମ ହଉ ନାହିଁ।
0: ଆଚ୍ଛା, କଲରା ଆପଣ ପ୍ରତ୍ୟେକ ଦିନ
1: ଦିନ ଛଡା ଦିନ ତୋଳିବାକୁ ପଡେ ଆଜ୍ଞା, ଗୋଟେ ଗୋଟେ ବ୍ୟାଗ ବାହାରେ ଆଜ୍ଞା,
0: କେତେ କିଲୋ ପାଖାପାଖି ହୁଏ?
1: ପ୍ରାୟ 20-30 କିଲୋ ହେବ ଆଜ୍ଞା।
0: ଆଚ୍ଛା, ତାମାନେ କେତେ ଏକର ଜମିରୁ ଆପଣ କରିଛନ୍ତି କି କଲରା
1: ଆମେ
0: ଚାଷ?
1: ତ 1.5 ଏକର ଜମିରେ କରୁ ଆଜ୍ଞା, ସବୁ ଜିନିଷ କରିଛୁ ଆଜ୍ଞା, କଲରା ଟିକେ କମ ଜାଗାରେ କରି 20 ଡିସମିଲ ଖଣ୍ଡେ ଇଏ କରୁ ଆଉ।
0: ଆଚ୍ଛା ଆଚ୍ଛା, କୁହନ୍ତୁ ତେବେ ମନୋଜ ଭାଇ, କଣ ଶୁଣେଇବା ଆପଣଙ୍କୁ ହେଲା ବାରିପଦା କାର୍ଯ୍ୟକ୍ରମରୁ?
1: ଗୀତର ନାଁ କହୁଛି, ତୁ ମୋ ଆରମ୍ଭ ତୁ ମୋ ଶେଷର ଟାଇଟେଲ ଗୀତ ଶୁଣେଇ ଦେବେ ଆଜ୍ଞା।
0: ଆଚ୍ଛା ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଚିତ୍ରସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ଆଉ ନିରାକାର ରଣା, ଆଉ ନାଗୁ ପାତ୍ର, ଆଉ କରମସାନୀ ସାହୁ, ଆଉ ଯେତେ ଶୁଣୁଥିବା ସମସ୍ତ ଶ୍ରୋତାଙ୍କୁ ଆଉ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ମନୋଜ ଭାଇ ଧନ୍ୟବାଦ,
1: ଆଜ୍ଞା
0: ନମସ୍କାର।

0: ନମସ୍କାର। ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ଭଲ ଅଛି।
0: ଗରମରେ କଣ ସବୁ କରୁଛନ୍ତି? ଆପଣଙ୍କର ଅଞ୍ଚଳରେ କେମିତି ଗରମ ପଡୁଛି?
1: ବହୁତ ଗରମ ହଉଛି, ଆମେ ଗରମ ହଉଛି ଯେତେବେଳେ ଆମେ ତ ଘରେ ରହିପାରୁନୁ, ତେଣୁ କରି ଆମେ ଆମ୍ବ ଗଛ ମୂଳରେ।
0: କେତେ ଆମ୍ବ ଗଛ ହେଇଛି କି
1: ସାର? ଏପଟେ ଆମର ବହୁତ ଆମ୍ବ ଗଛ, ଆମ ଘର ପାଖରୁ ଆରମ୍ଭ କରିକି ଏପଟେ ବହୁତ ଆମ୍ବ ଗଛ ଆମର।
0: ଆଚ୍ଛା ଆଚ୍ଛା, ସେ ଆମ୍ବ ଗଛ ମୂଳରେ ସବୁ ସାଙ୍ଗ ହେଇକି ବସିଥିବେ ଆଉ। ଆମ୍ବ ଗଛ ମୂଳରେ ପବନ ମଧ୍ୟ ଲାଗୁଥିବ?
1: ଆଜ୍ଞା, ପବନ ଭଲ, ଥଣ୍ଡା ଥଣ୍ଡା ପବନ ଲାଗୁଛି।
0: ଆମ୍ବ ଉପରେ ପଡେ ନା ନାହିଁ?
1: ଆଜ୍ଞା ସାର, ଉପରେ ବି ପଡିଦିଏ ଆମ୍ବ।
0: ଆଚ୍ଛା,
1: ଯେତେବେଳେ
0: ସେଇଟା ତ
1: ଆମ୍ବ
0: ମଜା।
1: ଏବେ ପାଚିଗଲାଣି ଯେହେତୁ, ଆମ୍ବ ପୁଣି ଉପରେ ପଡିଯାଉଛି ଆଉ।
0: ଖାଇବା ପିଇବା ମଧ୍ୟ ଏତେଟା ଅନ୍ୟ ଦିନରେ ଯେମିତିକି ଖାଇବା ଜାରି ରହିଥାଏ ଅଧିକାଂଶ ସମୟର, ପିଲାମାନେ ପ୍ରାୟ ସାଧାରଣତଃ ଖାଆନ୍ତି ଆଉ ଅନ୍ୟମାନେ ବି, କିନ୍ତୁ ଏଇ ଗରମ ଦିନରେ ପ୍ରାୟ କମିଯାଏ ନାଇଁ କି ଯେତିକି ପରିମାଣରେ ଆମେ
1: ଆଜ୍ଞା,
0: ଖାଉ?
1: ଗରମ ଦିନରେ ଏବେ ଖାଇବା ଏତେ ମାନେ ଖାଇବା ଏତେ ହୁଏନି, ବହୁତ କମ୍ ଖାଇବା ଖାଆନ୍ତି ଲୋକ।
0: କୁଆଡେ ବୁଲାବୁଲି କରିବା ପାଇଁ ଯାଏ ନାହାନ୍ତି ଏଇ ଖରା ଦିନରେ?
1: ଏବେ ତ ଆମେ କୁଆଡେ ଯାଇନୁ, ମୁଁ ମାମୁଁ ଘରକୁ ବୁଲିବାକୁ ଯାଇଥିଲି, ଆଉ ଯାଇନି କୁଆଡେ ବି।
0: ଆଚ୍ଛା ଆଚ୍ଛା, ଆଉ ତେବେ ସବୁ ଠିକଠାକ ଚାଲିଛି, ପରିବେଶ ସବୁ ଠିକ ଅଛି, ଏମିତି ଗରମ ଛଡା ଆଉ ସବୁ ଠିକ ଅଛି?
1: ଆଜ୍ଞା।
0: ତେବେ ଝୁମୁରି ଭଉଣୀ କଣ ଶୁଣିବା ହେଲୋ ବରିପଦ କାର୍ଯ୍ୟକ୍ରମରୁ?
1: ସାର୍, ମେହେନ୍ଦି ଲଗା କେ ରତ୍ନା ଡୋଲି ସଜା କେ ରତ୍ନା ଦେଖ ଦେ ସାର।
0: ଦିଲୱାଲେ ଦୁଲହନିଆ ଲେ ଯାଏଗେ କି?
1: ଆଜ୍ଞା ସାର୍, ସେଇ ଗୀତ ଦେ।
0: ମେହେନ୍ଦି ଲଗା କେ ରଖନା ନାଇଁ କି?
1: ଆଜ୍ଞା ସାର୍।
0: କାହାକୁ ଉତ୍ସର୍ଗ କରିବା ପାଇଁ?
1: ମୀରା ବିଶ୍ୱାଳ, ସ୍ୱର୍ଣ୍ଣପ୍ରଭା କର ଦିଦିଙ୍କୁ, ମାମା ମିଶ୍ରଙ୍କୁ ଏବଂ ଚନ୍ଦ୍ରନାରାୟଣ ପାତ୍ର ସାର୍ଙ୍କୁ, ଅହିରା ବିଶ୍ୱାଳ, ରିୟା ନାୟକ, ଶୁଭନ୍ୟା ନାୟକ, ଏତିକି ସାର୍।
0: ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଥ୍ୟାଙ୍କ ୟୁ ସାର୍।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ ବାରିପଦା ଗାଡି।
1: ହ୍ୟାଲୋ ବାରିପଦା ଦତ୍ତ ଆଜ୍ଞା ନମସ୍କାର।
0: ନମସ୍କାର,
1: ମୁଁ ସୋଲ କୁମାର ସାହୁ କହୁଥିଲି, ଗ୍ରାମ ପନି ଭାଇ ବିଜେପୁର ଜିଲ୍ଲା ବର୍ଗରୁ। ଦତ୍ତ ଆଜ୍ଞା କେନ୍ତା ଅଛ?
0: ଭଲ ଅଛି। ପହଣ୍ଡି ଗାଁରେ ଆପଣ କଣ ସବୁ କରୁଛନ୍ତି?
1: ପହଣ୍ଡି ଗାଁରେ ତ ଇହାଦେ ଆଜ୍ଞା ସବୁ ବଢିଆ ଅଛି, ଆଉ ଆମେ ତ ଚାଷ କାମ କରୁଛେ। ଚାଷ ଇହାଦେ ଧାନ କଟା ମାନେ ଟିକେ ଲାଗିଛି ଆଜ୍ଞା, ଧାନ ମାନେ ପାଚିଲାଣି।
0: ଏଇ ଯୋଉ ସମୟରେ ବୈଶାଖ ମାସରେ ଧାନ କଟା ଚାଲିଛି
1: ଆଜ୍ଞା, ଆଜ୍ଞା
0: କୋଉ ଟାଇମରେ ଆପଣ ଯାଉଛନ୍ତି ଧାନ କାଟିବା ପାଇଁ?
1: ଆଜ୍ଞା ପୁରା ସକାଳୁ, ପୁରା ଭୋରରୁ।
0: ହଁ, ଭୋରରୁ ଯାଇକି
1: ପୁରା 10:00 ବନ୍ଦ ହଉଛି, ଆଉ ଉପର ବେଲା 4:30 6:00-7:00 ପର୍ଯ୍ୟନ୍ତ।
0: ଯେତେବେଳେ ଅଧିକ ଗରମ ହଉଛି ସେ ସମୟରେ ଆଉ କାଟୁନାହାନ୍ତି ନାଇକି?
1: ଆଉ ଖରା ବି ବହୁତ ହଉଛି ଆଜ୍ଞା, ଖରାର ତାପମାତ୍ରା ସହି ନେବାର ଆଉ ସତର୍କତା ତ ଅବଲମ୍ବନ କରିବାର ପଡ଼ବା ଦତ୍ତ ଆଜ୍ଞା, ସେଥିର୍ଲାଗି ସବୁ ନିୟମ ମାନିକିରି ଆମେ ପାଳନ କରି ଚଲବାର ପଡ଼ବା।
0: ନିଶ୍ଚିତ ଭାବରେ ସମୟକୁ ନେଇକି ଚାଲିବା ହଉଛି ଆମର କର୍ତ୍ତବ୍ୟ
1: ଆଜ୍ଞା। ଆଜ୍ଞା, ସମୟ ବଦଳିବା ସହିତ ମଣିଷ ବି ତ ବଦଳି ଚାଲିଛି ଆଜ୍ଞା।
0: ହଁ, ନିଶ୍ଚିତ ଭାବରେ କୁହନ୍ତୁ ତେବେ କଣ ଶୁଣେବା ହେଲୋ ଅର୍ପିତ କାର୍ଯ୍ୟକ୍ରମ?
1: ହିନ୍ଦୀ ଚଳଚ୍ଚିତ୍ର ହମେ ରହି ପ୍ୟାର କର ଶୁଣେଇଦେବେ ଆଜ୍ଞା। ମୁଝେ ସେ ମହବତ କା ଇନ୍ତିଜାର କରତା, କାଶ କୋଇ ଲଡ଼କି ମୁଝେ ପ୍ୟାର କରତା।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହୁଁଛନ୍ତି?
1: ଉତ୍ସର୍ଗ ତ ପ୍ରଥମେ ଦତ୍ତ ଆଜ୍ଞା ସ୍ପେଶାଲ ଆପଣଙ୍କୁ ଉତ୍ସର୍ଗ କରିବି କି ଥଟା। ଶ୍ରୋତା ମାନେ ମନେ ଅଛନ୍ତି ଆଜ୍ଞା, ପରେଶ କୁମାର ପରୁଆ, ଯଶନ୍ତ ପାଇକ, କରଣସାନୀ ସାହୁ, ଚିତ୍ରସେନ ସବନ, ଲାଗୁ ପାତ୍ର, ମନୋଜ ପଟେଲ, କ୍ଷମତା, ଲକ୍ଷ୍ମୀନାରାୟଣ ବାଘ, ଜୟଗୋପାଲ ବେହେରା, ପ୍ରଶାନ୍ତ କୁମାରୀ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ଭକ୍ତଚରଣ ଭୋଇ, ରାଧାକାନ୍ତ, ଗୀତାଞ୍ଜଳି ସାହୁ, ଚୁଙ୍କି କୁସୁମ, ସୋନୁ ପ୍ରଭାକର, ଦୀକ୍ଷା ଗୋପାଳ, ସସ୍ମିତା ରଥ, ପ୍ରିୟଙ୍କା ସେନାପତି, ଆହୁରି ଆଜ୍ଞା ବାରିପଦା ଶୁଣୁଥିବା ସବୁ ଶ୍ରୋତାଙ୍କୁ ଗୀତରା ଡେରିକେଟା ଦତ୍ତ ଆଜ୍ଞା।
0: ଠିକ ଅଛି, ତେବେ ସୁବଲ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ରହୁଛି ଦତ୍ତ ଆଜ୍ଞା, ନମସ୍କାର।
0: ନମସ୍କାର।

0: ଜଣେ କେନ୍ଦ୍ରୀକଳାରୁ ଅଶୋକ ପତି।
1: ଅଶୋକ ଭାଇ କେମିତି ଅଛନ୍ତି ଆପଣ?
0: ଭଲ ଅଛି ଆଜ୍ଞା, ଆଉ ଆପଣ ବି ତ ନିଶ୍ଚିତ ଭାବରେ ଭଲ ଥିବେ ଗରମର ମାହୋଲରେ।
1: ନିଶ୍ଚିତ, ଆପଣ ମାନେ ଯେମିତି ଅଛନ୍ତି ଆମେ ମଧ୍ୟ ପରିବେଶକୁ ଖାପ ଖୁଆଇ ଚଳେଇବା ପାଇଁ ଚେଷ୍ଟା କରୁଛୁ।
0: ପ୍ରତ୍ୟେକ ଋତୁ ପ୍ରତ୍ୟେକ ଦିନକୁ ଏଇଭଳିଆ ଖାପ ଖୁଆଇକରି ଚଳେଇଲେ ଆମେ ଠିକ ହିସାବରେ ଚଳିଯିବା,
1: ଏବଂ ପ୍ରକୃତିକୁ ଭୟ ମଧ୍ୟ କରିବା ଉଚିତ।
0: ନିହାତି ନିହାତି ସତ କଥା, ପ୍ରକୃତିକୁ ଯଦି ଆମେ ଭୟ ନ କରିବା ଏବଂ ପ୍ରକୃତିକୁ ଏଇଭଳି ଆମେ ବିଧ୍ୱଂସ କରିବା ତାହେଲେ ଆମେ ହିଁ ବିପଦରେ ପଡିବା, ଆଉ ଆମେ ହିଁ ବିଲୁପ୍ତ ହୋଇଯିବା।
1: ଏବଂ କେବଳ ଭୟ ନୁହଁ, ପ୍ରକୃତିକୁ ସଜେଇବା ମଧ୍ୟ ଆବଶ୍ୟକ।
0: ନିହାତି ଆଜ୍ଞା, ସେଇଥିପାଇଁ ତ ବର୍ତ୍ତମାନ ଯୋଉ IPL ମ୍ୟାଚ୍ ଚାଲିଛି ସେଠି ଗୋଟେ ଭଲ ପଦକ୍ଷେପ ନିଆଯାଇଛି ଆଜ୍ଞା। ଗୋଟିଏ ବଲ୍ ଯଦି ଡଟ୍ ହେଲା ମାନେ ଅନେକ ଗୁଡିଏ ଗଛ ମଧ୍ୟ ସେଥିପାଇଁ ଲଗାଇବେ।
1: ନିଶ୍ଚିତ ଭାବରେ ସେଇ ପଦକ୍ଷେପ ସ୍ୱାଗତଯୋଗ୍ୟ ପଦକ୍ଷେପ, ଏବଂ ସବୁ କ୍ଷେତ୍ରରେ ଗଛକୁ ପ୍ରାଧାନ୍ୟ ଦେବା ଦରକାର, ଯେହେତୁ ସେ ହେଉଛି ସଜୀବ, ଆମର ଜୀବକୁଳର ଜୀବନଦାତା।
0: ବହୁତ ବଢିଆ କଥାରେ କହିଲେ, ନିହାତି ସତ କଥା। ସମସ୍ତଙ୍କର ତ ଏଇ ରେଡିଓ ମାଧ୍ୟମରେ ହିଁ ପ୍ରଭାବ ପଡୁଛି ବେଶୀ, ଆଉ ସେଇଥିପାଇଁ ଧୀରେ ଧୀରେ ଧୀରେ ଧୀରେ ଯୋଉ ରେଡିଓର ପ୍ରଭାବ ଟିକେ କମିଥିଲା, ସେଇଥିପାଇଁ ଆମର ଏଇ ଯୋଉ କାର୍ଯ୍ୟକ୍ରମ ଗୁଡିକ ଯୋଉ ବିଭିନ୍ନ ପରିବେଶ ବିଷୟରେ ହେଲା କି ଆମର ଜୀବଜନ୍ତୁ ବିଷୟରେ ହେଲା, ଆମର ପୃଥିବୀ ବିଷୟରେ ହେଲା, ଏବଂ ଅନ୍ୟାନ୍ୟ ବହୁତ କାର୍ଯ୍ୟକ୍ରମ ଅଛି, ସେ କାର୍ଯ୍ୟକ୍ରମ ଗୁଡିକ ରେଡିଓ ମାଧ୍ୟମରେ ପ୍ରସାରଣ ହଉଥିବାରୁ ବହୁତ ଆଗକୁ ଧୀରେ ଧୀରେ ଧୀରେ ଧୀରେ ରେଡିଓର ପ୍ରଭାବ ଲୋକମାନଙ୍କର ଉପରେ ପଡୁଛି। ଆଉ ଆଜ୍ଞା ବିଶ୍ୱାସ କରିବେ ନାହିଁ, ମୁଁ ଯଦି ଦିନେ ରେଡିଓ ନ ଶୁଣିବି ତାହେଲେ ମତେ ବିଲକୁଲ ଭଲ ଲାଗେ ନାହିଁ। ଆଉ ମୁଁ ତ ପ୍ରାୟ 84-85 ରୁ ରେଡିଓ ଶୁଣି ଆସୁଛି।
1: ଆଜ୍ଞା ଆଜ୍ଞା, ବହୁତ ଭଲ କଥା। କୁହନ୍ତୁ ତେବେ ଅଶୋକ ଭାଇ, ଆକାଶବାଣୀ ବାରିପଦାରୁ କଣ ଶୁଣିବା ପାଇଁ ଚାହାନ୍ତି? ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରୁ
0: ଆଜି ଆଜ୍ଞା ଗୋଟେ ହିନ୍ଦୀ ଚଳଚ୍ଚିତ୍ରରେ କିଶୋର କୁମାରଙ୍କର କଣ୍ଠରେ,
1: ଆଜ୍ଞା
0: ଯେକୌଣସି ଗୋଟେ କିଶୋର କୁମାରଙ୍କର କଣ୍ଠରେ

0: ଭାଇ କିଶୋର କୁମାର ମୋର ଟିକେ ଫେଭରାଇଟ୍। କିଶୋର କୁମାରଙ୍କର ଟିକେ କଣ୍ଠସ୍ୱରରେ ଗୀତ ଶୁଣିଲେ ମନରେ ଗୋଟେ ଶିହର ଆସିବ ଆଜ୍ଞା। ଆଉ ସବୁ ଯେତେ ଶ୍ରୋତା ଭାଇ ଭଉଣୀ ଅଛନ୍ତି ସମସ୍ତଙ୍କୁ ଏ ଗୀତଟି ଡେଡିକେଟ୍ କରିଦେବେ, ଖାସ କରି ଆପଣଙ୍କୁ ମଧ୍ୟ ମୁଁ ଡେଡିକେଟ୍ କରିବି।
1: ଆଚ୍ଛା ଆଚ୍ଛା ଠିକ ଅଛି, ତେବେ ଅଶୋକ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ, ଯୋଉ ଆପଣ ଅନୁରୋଧ କଲେ କିଶୋର କୁମାରଙ୍କ କଣ୍ଠରେ ଯେକୌଣସି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା ଧନ୍ୟବାଦ।

0: କୁଳିଅଣ ବ୍ଲକରୁ କହୁଛନ୍ତି, କୋଉ ଗାଁରୁ? କଣ କରନ୍ତି ବିଷ୍ଣୁପ୍ରିୟା ଭଉଣୀ? ଆଚ୍ଛା, ହାଉସ ୱାଇଫ ଅଛନ୍ତି। କେତେ ବର୍ଷ ହେବ ବାହା ହେଲେଣି ଆପଣ? ଆଚ୍ଛା, 22 ବର୍ଷ ହେଲା ବାହା ହେଲେଣି। ତେବେ ଆପଣଙ୍କର ସେ ଯେଉଁ ପ୍ରତ୍ୟେକ ଦିନ ଗୃହ କାର୍ଯ୍ୟ ସବୁ କାମ କଣ ଆପଣ ଏକା କରନ୍ତି, ଆଉ କେହି ସାହାଯ୍ୟ କରନ୍ତିନି? ଆଚ୍ଛା, ଧର ଯୋଉ ଆପଣ ଭାତ ରାନ୍ଧୁଥିବେ, ସେଇ ସମୟର କିଛି ଗୋଟେ ଦରକାର ପଡ଼ିଲା, ସେ ରସୁଣ ପିଆଜ ସେଗୁଡ଼ାର ଚୋପା ଛାଡ଼ିବାର ଅଛି, ପରିବା କାଟିବାର ଅଛି, ତରକାରୀ ରାନ୍ଧିବା ପାଇଁ ଯାହା ଦରକାର ଆବଶ୍ୟକ ଗୋଟେ ପଡ଼ିଲା ଆଣିବା ପାଇଁ ପଡିବ, ସେ ସମୟରେ ଆପଣଙ୍କୁ କିଏ ସବୁ ସାହାଯ୍ୟ କରନ୍ତି? ତେବେ ଏମିତି ସବୁ ସଂସାର ଚାଲିଛି। ଆଜି କଣ ସବୁ ରୋଷେଇ କରିଥିଲେ? ଅଣ୍ଡା ଝୋଳ, ଡାଲି ଆଉ
1: ଭଜା।
0: ପ୍ରତ୍ୟେକ ଦିନ ଏଇ ଗରମ ଦିନେ ସବୁଦିନ ଭାତ ହୁଏ ନା ପଖାଳ ମଧ୍ୟ ହୁଏ? ଆଚ୍ଛା, ତେବେ ସମସ୍ତଙ୍କର ମନ ନେଇକି କରା ହୁଏ ନାଇଁ କି? କୁହନ୍ତୁ ତେବେ କଣ ଶୁଣେଇବା ବିଷ୍ଣୁପ୍ରିୟା ଭଉଣୀ? ଗୀତଟି କଣ ସେପରିକୁ ଯିବୁ? ହଁ, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ।
1: ନମସ୍କାର।
2: ନମସ୍କାର।

0: ସମୟ ସଙ୍କେତ ଦେଲାଣି ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା, କିନ୍ତୁ ମନେ ରଖିଥିବେ ପ୍ରତି ବୁଧବାର ଅପରାହ୍ନ 4 ସମୟକୁ ଆମ ଟେଲିଫୋନ୍ ନମ୍ବର 0679225405 ଅପେକ୍ଷାରେ ରହିଲେ। ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବରିକତ, ହ୍ୟାଲୋ।

ଏଇଠି ଶେଷ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଅଶୋକ କୁମାର ଦତ୍ତ ପ୍ରଯୋଜନା ଏମ୍ ନାଗଭୂଷଣ ମାଝି ଆକାଶବାଣୀ ବାରିପଦା ସମୟ ସକାଳ 9 ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

କାର୍ଯ୍ୟକ୍ରମ ଏତେବେଳେ ଯାଏଁ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ସମୟ ମଧ୍ୟାହ୍ନ 12। କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 MHz। ଷ୍ଟୁଡ଼ିଓ ଗଡ଼ିରେ ମଧ୍ୟାହ୍ନ 12।

ପରେ ପରେ ଶୁଣିଲେ କେତୋଟି ଝୁମର ପରିବେଷଣ କଲେ ଶିଳ୍ପୀ ଉମାକାନ୍ତ ନାୟକ ଏବଂ ସାଥୀ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ସମୟ 12:30।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।
5: APK

ଜୀବନ ଏକ ସଂଘର୍ଷମୟ ଯାତ୍ରା। ଜୀବନଟା କେବଳ ସୁଖର ତୁଳିତଳ୍ପ ସଜ୍ଜା ନୁହେଁ, ସେଥିରେ ଅନେକ ଦୁଃଖ ଆସେ, ବିଷାଦ ଆସେ, ଅନୁତାପ ଆସେ। ତଥାପି ତା ଭିତରେ ବି ମଣିଷ ସୁଖ ଖୋଜେ। ସୁଖ ଖୋଜୁ ଖୋଜୁ ସେ ଅନେକ ସମୟରେ ମୋହଗ୍ରସ୍ତ ହୋଇ ତାର ଅନ୍ତର୍ନିହିତ ଆବେଗକୁ ଚାପି ଦେଇ ବେଳେବେଳେ ସୁଖୀ ହେବାର ଅଭିନୟ ମଧ୍ୟ କରିଥାଏ। ତଥାପି ସେହି ଅଭିନୟ ମଧ୍ୟରେ ବି ସେ ଜୀବନ ଜିଇଁବାର କଳା ଶିଖିଥାଏ। ଏଇ ତ ଜୀବନ, ଏହା ଆମ ସମସ୍ତଙ୍କ ଜୀବନରେ ଘଟିଥାଏ, ଘଟୁଛି ମଧ୍ୟ।

ତେବେ ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ଆଜିର ନାଟକ ଦୁଃଖ ସୁଖ ଆଉ କିଛି କଥା। ଏହାର ମୂଳ ରଚନା କରିଛନ୍ତି ସପନ ଜ୍ୟୋତି ଠାକୁର, ଓଡ଼ିଆ ଭାଷାନ୍ତର କରିଛନ୍ତି ଡକ୍ଟର ଅଜିତ ପ୍ରସାଦ ମହାପାତ୍ର ଏବଂ ପ୍ରଯୋଜନା କରିଛନ୍ତି ତରୁଣକାନ୍ତି ରାଉତ।

0: ଆରେ ସେତେ ଓଜନ ନାହିଁ ମୋ ଏ ନିଅ ଏ ଜିନିଷ ଗୁଡ଼ାକ ଟିକେ ରଖିଦିଅ ଭିତରେ ନିଅ।
1: ହଉ ହଉ ତମେ ଏବେ ରଣୁକୁ ଫୋନ୍ କର, ତାର କ'ଣ କଥା ଅଛି?
0: ମୁଁ ତ ଫୋନ୍ କରିସାରିଛି।
1: କ'ଣ ଗାଡ଼ି ଡ୍ରାଇଭିଂ ଟାଇମ୍ରେ? କେତେ ଥର ତମକୁ ମନା କରିଛି କହିଲ ଡ୍ରାଇଭିଂ ବେଳେ କାହା ସହିତ ଫୋନ୍ରେ କଥା ହେବନି ବୋଲି? ତମେ କ'ଣ ମୋ କଥା କିଛି ଶୁଣୁଛ? ଗଲା ବର୍ଷ କି ସିଭିୟର ଆକ୍ସିଡେଣ୍ଟ ହେଇଥିଲା, ଏତେ ଜଲ୍ଦି ଭୁଲିଗଲ?
0: ଆଜିଠୁ ତମ କଥା କାନିରେ ଗଣ୍ଠି ପକାଇଲି। ଗଲ କପେ ଗରମ ଗରମ କଫି ଆଣିବୁ ଯାଅ।

0: ନିଅ। ଆରେ ବଡ଼ ଆଶ୍ଚର୍ଯ୍ୟ ଲୋକ ତ ତମେ, ପାଖରେ ବସିଛ ଫୋନ୍ଟା ଉଠେଇ ପାରୁନ। ମୁଁ ରିଙ୍ଗ ଟୋନ୍ ଶୁଣି କିଚେନ୍ରୁ ଦୌଡ଼ି ଆସୁଛି, ଅଥଚ ତମେ କ'ଣ ହେଇଛି ତମର, ଏତେ ଭାବୁଛ କ'ଣ?
1: ନାଇଁ କିଛି ନାହିଁ ତ, ଆଇ ଆମ୍ ଓକେ, ଭେରି ଫାଇନ୍।
0: କ'ଣ ଭାବୁଛ ତମେ, କ'ଣ ଭାବୁଛ ମୁଁ କିଛି ଜାଣିପାରିବିନି? କୁହ କୁହ, କ'ଣ ହେଇଛି, କ'ଣ ଲୁଚଉଛ?
1: ଆରେ କିଛି ଲୁଚଉନି, ତମକୁ କିନ୍ତୁ କହିବାକୁ ଚାହୁଁନି।
0: କ'ଣ କହିଲ, ମତେ କହିବନି? କ'ଣ ଏମିତି କଥାଟା କି?
1: କିଛି ନାହିଁ, କହିଲେ ତମେ କ'ଣ କରିପାରିବ? ଆଉ ତମକୁ ଅଯଥାରେ ଟେନସନ୍ ଦେବାକୁ ମୁଁ ଚାହୁଁନି।
0: ଦେଖ, ଆମେ ଘର ଭିତରେ କେବଳ ଦୁଇ ଜଣ ମଣିଷ, ମତେ ଯଦି ସବୁ କଥା ନ କହିବ ତେବେ ମୁଁ କେମିତି ଜାଣିବି କହିଲ? କି ଫୋନ୍ଟା ଉଠଉନ,
1: ତମର ସେ ଫାଇଲରେ ସାଇନ୍ କରାଇବାର ନଥିଲା।
0: କୋଉ ଫାଇଲ?
1: ସେଇ ଅର୍ବାନ ୱାଟର ସପ୍ଲାଇ ଫାଇଲ।
0: କାଇଁ ବୁଲେଇ ବଙ୍କେଇ କଥା ଗୁଡ଼ା କହୁଛ କହିଲ, ସିଧା କହୁନ, ମଣିଷ ତମ କଥାରେ ପାଗଳ ହେଇଯିବ, ହଠାତ୍ ସେ ଫାଇଲ କଥା କେମିତି ତମ ମୁଣ୍ଡକୁ ଢୁକିଲା ଯେ, ସତ କହୁନ।
1: ତମେ ଜାଣିଛ ଏ ଯେଉଁ ଫୋନ କୋଉଠୁ ଆସିଥିଲା?
0: ସେଇ କଥା ତ ମୁଁ ଜାଣିବାକୁ ଚାହୁଁଛି।
1: ମୋତେ ଆଜି ତାକୁ ଗୋଟେ ଡେଫିନେଟ୍ ରିପ୍ଲାଏ ଦେବାକୁ ପଡ଼ିବ, ନୋ ଏକ୍ସକ୍ୟୁଜ୍ ଆଟ୍ ଅଲ୍।
0: ମୁଁ ତମ କଥା କିଛି ବୁଝିପାରୁନି, ପୁରାପୁରି କନଫ୍ୟୁଜ୍ ହେଇଯାଉଛି।
1: ତମେ ବୁଝିପାରିବନି ଶ୍ରୁତି, ସେ ମାନେ ଆମ ଘର ଜମିବାଡ଼ି ସବୁକିଛି କିଣି ନେବାକୁ ଚାହେଁ।
0: ଆରେ କିଏ କିଏ ଆମ ଘର ନେବାକୁ ଚାହୁଁଛି? ଆମେ ତ ଘର ବିକିବାକୁ ଚାହୁଁନୁ, ତାର ଆମ ସମ୍ପତ୍ତି ଉପରେ ଏତେ ଲୋଭ କାହିଁକି? ତମେ କ'ଣ କାହାକୁ ଆମ ଘର ବିକିବା ପାଇଁ କହିଥିଲ?
1: ଆଶ୍ଚର୍ଯ୍ୟ, ମୁଁ କାହିଁ କହିବି?
0: ତେବେ ଘର ବିକା କଥା ଆସିଲା କୋଉଠୁ? ତମେ ତ ଫାଷ୍ଟ କଲ୍ରେ ସଫା ସଫା ମନା କରିଦେଇଥାନ୍ତ, ସେଇଠି କଥା ସରିଯାଇଥାନ୍ତା, ବାରମ୍ବାର ସେ ଆମକୁ କାହିଁକି ଫୋନ୍ କରୁଥାନ୍ତା?
1: ତମେ ବୁଝୁନ କାହିଁକି, କଥା ସେଇଠି ସରି ନଥାନ୍ତା।
0: ଆଉ
1: ଏଇଟା କ'ଣ ସରିବା କଥା ଯେ ସରିବ?
0: ମାନେ
1: ମାନେ ମୁଁ ଯୋଉ ଘରେ ରହୁଛି, ବସୁଛି, ଶୋଉଛି, ସେଇଟା ମୋ ଘର, ମୁଁ ମୋ ଘର ବିକିବାକୁ ଚାହୁଁନି। ଏକଥା ମୁଁ ସେମାନଙ୍କୁ କେତେ ଥର କହିସାରିଲିଣି, କିନ୍ତୁ
0: ପୁଣି କିନ୍ତୁ କ'ଣ,
1: ସେମାନଙ୍କର ଏକା ଜିଦ, ସେମାନେ ମୋ ଘର କିଣିବେ, ଯେତେ ପଇସା ହବ ସେମାନେ ଦେବେ। ମୁଁ କହିଲି ଦେଖ ମୋର ବିକିବାର ନାହିଁ, ମୁଁ ସେ ପଇସା ପଛରେ ଦୌଡ଼ିବା ଲୋକ ନୁହେଁ। ତଥାପି ସେମାନେ କ'ଣ କହିଲେ ଜାଣିଛ?
0: କ'ଣଟା କରିପକେଇବେ ଯେ ସେମାନେ?
1: ଆରେ କହିଲେ ଗୁଳି ମାରିଦେବେ, ମାନେ ମର୍ଡର, ଗୋଟେ ପଇସା ବି ଦେବେନି।

0: ଭାଇ ଶୁଣୁଛ, ରୋଣୁର ଫ୍ଲାଇଟ୍ ଲେଟ୍ ଅଛି।
1: କେତେ ଘଣ୍ଟା?
0: ଆଗ ତ କହୁଥିଲା ଘଣ୍ଟାଏ ବୋଲି, ଏବେ ପୁଣି ଫୋନ୍ କରିଥିଲା, 4 ଘଣ୍ଟା ଲେଟ୍ ହବ।
1: ଏବେ କୋଉଠି ଅଛନ୍ତି ସେମାନେ?
0: ଗୋଟାଏ ହୋଟେଲରେ ଫ୍ରେଶ୍ ହେଉଛନ୍ତି। ତମେ ଟିକେ ଫୋନ୍ କରିଦିଅ ନା।
1: କିଛି ଦରକାର ନାହିଁ, ବାରମ୍ବାର ଫୋନ୍ କରି ଡିଷ୍ଟର୍ବ କରିବାଟା ମୋଟେ ଠିକ୍ ନୁହେଁ।
0: କି ବାଜେ କଥା ଗୁଡ଼ା କହୁଛ ଶୁଣେ, ଫୋନ୍ କଲେ ସେମାନେ ଡିଷ୍ଟର୍ବ ହେଇଯିବେ।
1: ଫୋନ୍ ରିସିଭ୍ କରୁନି।
0: ଆରେ ରୋଣୁର ଫୋନ୍।
1: ଓହୋ, ଦିଦି ମୋତେ ଦିଅ, ମୁଁ ଟିକେ କଥା ହେବି। ହ୍ୟାଲୋ ରୋଣୁ।
0: ମୁଁ ଜାଣିପାରୁ

0: ତମେ ସେ ଫାଇଲ୍ କଥା କାହିଁକି ଏତେ ଭାବୁଛ?
1: ହଁ, ମନେ ପଡ଼ିଲା।
0: କ'ଣ?
1: ବାରମ୍ବାର ସେମାନେ ମୋତେ ଫୋନ୍ କରୁଛନ୍ତି ଘର ବିକିବାକୁ, ନ ବିକିଲେ ଗୁଳି ମାରିଦେବେ, କିଛି ପଇସା ଦେବେନି, ସେଇ କଥା ମୁଁ ଖାଲି ଭାବୁଛି। ଆଚ୍ଛା ଶ୍ରୁତି, ତମେ କହିଲ ଆଗରୁ ଆମ ପାଖରେ କେତେ ପଇସା ଥିଲା?
0: ନା ସେମିତି କିଛି ବେଶୀ ନଥିଲା ତ,

0: ବାପାଙ୍କ କଥା ଶୁଣିଲନି। ତମେ ତ ବାପାଙ୍କ କଥା ଶୁଣି ଶୁଣି ତମର ଏ ଅବସ୍ଥା, ଉପରକୁ ଉଠିପାରିଲ? ତମର ତ ଯେଉଁ ଟ୍ୟାଲେଣ୍ଟ ଥିଲା ବହୁତ ଡେଭଲପ୍ କରିଥାନ୍ତ, କିନ୍ତୁ ଆଉ ତମ କଥା ଯଦି ଋଣୁ ଶୁଣିଥାନ୍ତା ନା, ତେବେ ସେ ବି ତମ ଭଳି ଗୋଟେ ଏମିତିଆ ଛୋଟିଆ ଚାକିରି କରି ହନ୍ତସନ୍ତ ହୋଇଥାନ୍ତା।
1: ସେମାନେ ଏବେ ବହୁତ ଟଙ୍କା ରୋଜଗାର କରି ସୁଖରେ ଅଛନ୍ତି ନାଇଁ?
0: ତମେ କ'ଣ ଭାବୁଛ ସେମାନଙ୍କ ପରିବାର ଦୁଃଖରେ ଅଭାବରେ ରହିଛି? ନୋ, ଦେ ଆର୍ କ୍ୱାଇଟ୍ ହାପି।
1: ଆରେ ଆମର କ'ଣ ହେଇଯାଇଛି କି? ଲୋକ ତ ଆମକୁ ବହୁତ ସୁଖୀ ପରିବାର ବୋଲି କହନ୍ତି।
0: ଲୋକଙ୍କ କଥା ଛାଡ଼ମ, ତମେ କହିଲ ତମେ ଦୁଃଖୀ
1: କି? ତମେ ଯେତେବେଳେ ସୁଖୀ ନୁହଁ, ମୁଁ କେମିତି ସୁଖୀ ହେବି?

0: ହ୍ୟାଲୋ, କିଏ କହୁଛନ୍ତି? ନା ନା, ସେ ନାହାନ୍ତି, ଘରେ ଫୋନ୍ ଛାଡ଼ି ଦେଇ ଯାଇଛନ୍ତି। କ'ଣ ହେଲା? ଷ୍ଟୁପିଡ୍ ଇଡିଏଟ୍, ଏବେ ପୋଲିସକୁ ନମ୍ବର ଦେଉଛି, ରହ। ରାସ୍କେଲ, କ'ଣ ଭାବିଛ ନିଜକୁ?
1: ତମେ କାଇଁ ଫୋନ୍ ଉଠେଇଲ? ଅନ୍ନୋନ୍ ନମ୍ବର ଉଠେଇବା କ'ଣ ଦରକାର ଥିଲା? ବସିଲ, ବସ ବସ ବସ ବସ, ନିଅ ଏଇ ପାଣି ଟିକେ ପିଇଦେଲ।
2: କେଡ଼େ ବାଜ୍ୟ ଲୋକଟା ମ,
1: ଏବେ ଜାଣିଲ ତ ଆଉ କେବେ ଫୋନ୍ ଉଠେଇବନି। ଶ୍ରୁତି, ଆମେ ଜୀବନରେ ବହୁତ ଅସମ୍ଭବ କଥାକୁ ସମ୍ଭବ କରିପାରିଛେ। ଘର ଦ୍ୱାର କରି ପୁଅକୁ ଉଚ୍ଚ ଶିକ୍ଷିତ କରି ବିଦେଶକୁ ପଠାଇବା କ'ଣ ସାଧାରଣ କଥା? ଭଗବାନଙ୍କ ଦୟାରୁ ଆମ ରୋଜଗାରରେ ସବୁ ପସିବୁଲ ହେଇପାରିଛେ। କ'ଣ କହୁଛ?
2: ତମେ ମୋ ସହିତ ସୁଖୀ ଅଛ ତ? ମନରେ ଆଉ କାହା ପ୍ରତି ଦୁର୍ବଳତା ନାହିଁ ତ?
1: ହ୍ୱାଟ୍ ୟୁ ମିନ୍? ତମର ମୁଣ୍ଡ ଫୁଣ୍ଡ ଖରାପ ହେଇଗଲା ନା କ'ଣ?
2: ମୁଁ ଜାଣିଛି ତମେ ଆଗରୁ କାହାକୁ ଗୋଟେ ଭଲ ପାଉଥିଲ, ଯଦି ତା ସହିତ ତମର ମ୍ୟାରେଜ ହେଇଥାନ୍ତା ତମେ ବହୁତ ସୁଖରେ ରହିଥାନ୍ତ, କିନ୍ତୁ ମୋ ସହିତ ବାହା ହେଇ ଦୁଃଖୀ ହେଇଗଲ ନା?
1: ହଉ ହଉ ହଉ ହଉ ହଉ, ତମେ ଭାଷଣ ବନ୍ଦ କଲ, ବନ୍ଦ କର। ପାଷ୍ଟ ଇଜ୍ ଡେଡ୍, ଆଇ ଲଭ୍ ୟୁ ଓନ୍ଲି। କାହିଁ ଜାଣିଛ?
2: କାହିଁକି?
1: ତମେ ସବୁବେଳେ ଠିକ କଥା କୁହ। ସୋ ଆଇ ଲଭ୍ ୟୁ। ମୁଁ ତମକୁ କେବେ ଫୁଲ୍ ବୁଝିନି। ମୋର ଇଚ୍ଛା ଥିଲା ବହୁତ ଖୁସିରେ ରହିବି, ବ୍ୟସ୍ତତା ଭିତରେ ଗତି କରୁଥିଲି, ଏବେ କିନ୍ତୁ ଆଗ ଅପେକ୍ଷା ଅଧିକ ଚିନ୍ତା ବଢ଼ିଯାଇଛି। ଋଣ ଗଲା ପରେ ମୋତେ ଭାରି ଏକୁଟିଆ ଏକୁଟିଆ ଲାଗୁଛି, କ'ଣ କରିବି ଜାଣିପାରୁନି। ପ୍ରଶ୍ନ, ଖାଲି ପ୍ରଶ୍ନ ନିଜକୁ ପଚାରୁଛି, ଯଦି ଆମେ ସେ ଫାଇଲରେ ଦସ୍ତଖତ କରିନଥାନ୍ତେ କିମ୍ବା ଦସ୍ତଖତ କରି ପଇସା ନେଇନଥାନ୍ତେ, ତେବେ ଆମେ ନିଜକୁ ଦୋଷୀ କରିନଥାନ୍ତେ?
2: ତା ନ କରିଥିଲେ ଆମେ ଖୁସିରେ ଥାନ୍ତେ, ଏଇଆ ନା? ତାର ପ୍ରମାଣ କ'ଣ? ତମେ ତ ମୋତେ ସବୁବେଳେ ଖାଲି ଦୋଷୀ କରୁଛ, ନିଜକୁ ମହାନ ଦେଖେଇ ହେଉଛ, ଏଇଟା ତମର ଗୋଟେ ଅଭ୍ୟାସ ହେଇଗଲାଣି।
1: ମୁଁ କେବେ ତ ନିଜକୁ ନିର୍ଦ୍ଦୋଷ ଭାବୁନି।
2: ତାହେଲେ ସେ ଫାଇଲ କଥା କାହିଁକି ବାରମ୍ବାର ଘୋଷି ହେଉଛ ଶୁଣେ?
1: କାରଣ ମୋର ପଇସା ପ୍ରତି ବି ମୋହ ଥିଲା। ସାମାନ୍ୟ ଫାଇଲଟା ଯଦି ଟିକେ ଏପଟ ସେପଟ କରି ଆମକୁ ଏତେ ଟଙ୍କା ମିଳିଲା, ତେବେ ଏଥିରୁ ଅସୁବିଧା କ'ଣ? ନା ନା, ଆମେ ଭିତରେ ଟିକେ ସଚୋଟ ରହିବା। କିନ୍ତୁ ସେଦିନ ଗୋଟେ ଏମିତି ଘଟଣା ଘଟିଲା ଯେ
2: କି ଘଟଣା କୁହ ନା?
1: ମୁଁ ସେଦିନଠୁ ଆଉ କବିତା ଲେଖିପାରିଲିନି, ମନରୁ କଳ୍ପନା ଗୁଡ଼ାକ ଉଭେଇ ଗଲା। ବଗିଚା, ଫୁଲ, ଗଛପତ୍ର, ପାହାଡ଼, ପର୍ବତ, ନଦୀ, ନାଳ, କବିତା ପାଖରୁ କେମିତି ସବ ଦୂରେଇ ଗଲେ। ଖାଲି ଘର, ପୁଅ, ପୁଅ ପାଠପଢ଼ାରେ ସମୟ ଚାଲିଗଲା।
3: ଏ ଫୋନ୍ଟା ସବୁକିଛି ଓଲଟପାଲଟ କରିଦେଉଛି।

0: ତମେ ରୋଷେଇ ଘରେ କଣ କରୁଛ? ଭୋକ ହେଲାଣି କି? ଓହୋ, ତମେ ସିଆଡେ ଗଲ, ମୁଁ କରିଦଉଛି।
1: ମୁଁ ପୁରା କରିସାରିଲିଣି।
0: କଣ କରିଛ?
1: ଏ ଦେଖ, ତମର ବି ମେଡିସିନ ଖାଇବା ଟାଇମ ହେଇଗଲାଣି, ଖାଲି ପେଟରେ ଖାଇଲେ ଗ୍ୟାସ ହବ। ନିଅ, ଖାଇଦେବି।
0: ତମେ କହିଲ ଆମେ କଣ ସହଜରେ ଏ ଘର ଛାଡ଼ି ପାରିବା?
1: ତମର ହଠାତ୍ ଘର ଚିନ୍ତା କାହିଁକି ମୁଣ୍ଡକୁ ଆସିଲା?
0: କାହିଁକି ନା, ମନେକର ସେମାନେ ଫୋନ ନ କରି ସିଧା ଆମ ଘରେ ଆସି ପହଞ୍ଚିଗଲେ ତେବେ?
1: ଶୁଣ, ମୁଁ ଭାବୁଛି ଯଦି ସେମାନେ ଆମକୁ ଗୁଳି ମାରି ଘର ଜବରଦସ୍ତି ନେଇଯାଆନ୍ତି।
0: ନା ନା, ତମେ ସେ କଥା ଆଦୌ ଚିନ୍ତା କର ନା। ସିଷ୍ଟମ ବଦଳି ଗଲାଣି, ଆମେ ତାଙ୍କ କଥା ମାନିବାକୁ ବାଧ୍ୟ। ଆଉ ଯଦି ଆମେ ଶୁଣିବାନି ତେବେ ଅନ୍ୟ କିଏ ଶୁଣିବ? ଆଉ ତାକୁ ବି ପଇସା ମିଳିଯିବ।
1: ଜାଣେ, ସିଷ୍ଟମକୁ ଆମେ ବଦଳେଇ ପାରିବାନି, କିନ୍ତୁ ଭୁଲ ସିଷ୍ଟମକୁ ମୁଁ କାହିଁକି ମାନିନେବି? ସେତେବେଳେ ମୋର ସାହସ ହେଉନଥିଲା, ଡରୁଆଙ୍କ ଭଳିଆ ମୁଁ ତାଙ୍କ କଥା ମାନିବାକୁ ବାଧ୍ୟ ହେଲି।

0: ସେ ଭୟ ଅନ୍ତା ଭିତରେ ଏବେ ମୋ ଜୀବନଟା ଗତି କରୁଛି। ତଥାପି କାହିଁକି ଜାଣି ମୁଁ ତାଙ୍କ ପ୍ରତି କୃତଜ୍ଞ। ଆଇ ମଷ୍ଟ ଥ୍ୟାଙ୍କ ଦେମ୍।
1: ତମେ କାହା ପ୍ରତି କୃତଜ୍ଞତା ଜ୍ଞାପନ କରୁଛ ଶୁଣେ?
0: ଯେଉଁମାନେ ମୋତେ ବାରମ୍ବାର ଫୋନ୍ କରୁଛନ୍ତି। ଯଦି ସେମାନେ ମୋତେ ଧମକେଇ ନଥାନ୍ତେ ତେବେ ଏ ବୃଦ୍ଧ ବୟସରେ କ'ଣ ମୁଁ ଏତେ ସୁଖ ଅନୁଭବ କରିପାରିଥାନ୍ତି? ମୋର ସ୍ୱପ୍ନ କ'ଣ ସାକାର ହେଇପାରିଥାନ୍ତା?
1: ଏଇ ଫୋନ୍ ଆସୁଛି।
0: କାହିଁ ରିଙ୍ଗ ତ ହଉନି?
1: ମୁଁ ସାଇଲେଣ୍ଟ କରିଦେଇଛି।
0: ଆରେ କାହିଁକି?
1: କାରଣ ରିଙ୍ଗ ହେଲା ମାନେ ମୋତେ ଡର ଲାଗୁଛି, ତମେ ବି ତ ଡରି ଯାଉଛ।
0: ଦେଖ ଶ୍ରୁତି, ଆଉ କେବେ ଫୋନ୍ ସାଇଲେଣ୍ଟ କରିବନି, କାରଣ ଡର ଆବଶ୍ୟକ। ଡରି ଡରି ବଞ୍ଚି ରହିବାଟା ଠିକ୍, ଡର ନା ହିଁ ଜୀବନ।
1: ସାଇଲେଣ୍ଟ ରହିବା ଦରକାର।
0: ଆରେ ନା, ମୋତେ ଫୋନ୍ ଦିଅ, ମୁଁ ଡର ସହିତ ରହିବାକୁ ଚାହେଁ। ମୋତେ ଡରରୁ ହିଁ ସୁଖ ମିଳିବ, ମୋ ଜୀବନ ପାଇଁ ଡର ଦରକାର। ଯେ ମୋତେ
1: ଫୋନ୍ଟା ସାଇଲେଣ୍ଟରେ ରଖ, ନହେଲେ ପୁଣି ବାଜିବ, ଆମେ ଡରିଯିବା।
0: ଆରେ ନାଇଁ, ସେ ରିଙ୍ଗ ହଉ, ରିଙ୍ଗ ହେଲେ ଭଲ, ଛାଡ଼ ନା, ରିଙ୍ଗ ହଉ, ରିଙ୍ଗ ହଉ, ସେମିତି ରିଙ୍ଗ ହଉ।
1: ମୋତେ ଡର ଲାଗୁଛି।

ଶୁଣୁଥିଲେ ନାଟକ ଦୁଃଖ ସୁଖ ଓ ଆଉ କିଛି କଥା। ଏହାର ମୂଳ ରଚନା କରିଥିଲେ ସପନ ଜ୍ୟୋତି ଠାକୁର। ଓଡ଼ିଆରେ ଅନୁବାଦ କରିଥିଲେ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର। ପ୍ରଯୋଜନା କରିଥିଲେ ତରୁଣକାନ୍ତି ରାଉତ।

ଶୁଣୁଥିଲେ କାର୍ଯ୍ୟକ୍ରମ ନାରୀ ମହଲ, ପ୍ରଯୋଜନା କରିଥିଲେ ପ୍ରଜ୍ଞା ପାରମିତ ସାହୁ, ଉପସ୍ଥାପନାରେ ଥିଲେ ସୌଦାମିନୀ ପ୍ରଧାନ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ ସଂଘ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ ଉଭୟ ନେତା ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ୟୁରୋପ ଗସ୍ତ। ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ ପରିମାଣ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା। 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ନିବେଶ 2.8 ବିଲିୟନ୍ ଡଲାରରୁ ଅଧିକ ଥିବା ଜଣାପଡ଼ିଛି। ଗତ 2018 ଶ୍ରୀ ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ନିରନ୍ତର ଭବିଷ୍ୟତ ପାଇଁ ମିଳିତ ନବସୃଜନ କ୍ଷେତ୍ର ଉପରେ ସହମତି ପ୍ରକାଶ ପାଇଥିଲା। ଶ୍ରୀ ମୋଦି କହିଛନ୍ତି,
2: भारत के सबसे महत्वपूर्ण पार्टनर में से मानते हैं। नीदरलैंड भारत के टॉप 5 इन्वेस्टर्स में से एक है। हमारे हिस्टोरिकल, कल्चरल और पीपल टू पीपल टाइज भी बहुत गहरे हैं।

0: डेमोक्रेटिक वैल्यूज, मार्केट इकोनॉमी और रिस्पॉन्सिबल बिहेवियर ये हमारी साझी सोच का हिस्सा है। हमें नीदरलैंड की एक्सपर्टीज और भारत की स्पीड और स्केल को हर क्षेत्र में जोड़ना चाहिए।
1: ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗତକାଲି ହେଗ୍ଠାରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହରିଶ କହିଛନ୍ତି, ଜାହାଜର କ୍ରୁ ସଦସ୍ୟ ଏବଂ ନୌଚାଳନା ସ୍ୱାଧୀନତାରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ। ବିଶ୍ୱ ଶକ୍ତି ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ହରିଶ ଏହା କହିଛନ୍ତି। ଓମାନ ଉପକୂଳରେ ଭାରତ ପତାକାଯୁକ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି। ସୋମାଲିଆରୁ ଆସୁଥିବା ଏହି ଜାହାଜର 14 ଜଣ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ପଶ୍ଚିମ ଏସିଆରେ ବର୍ଦ୍ଧିତ ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ତାରିଖରେ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା। ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ। ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2 ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। 5 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି। ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ। 2027 ଜନଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଛତିଶଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଗଣନାକାରୀ ଘରକୁ ଘର ବୁଲି ଗୃହ ତାଲିକା ପ୍ରସ୍ତୁତି କରିବା କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ସଠିକ୍ ଗଣନାକୁ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବେ ଘରକୁ ଘର ଗଣନା ପ୍ରକ୍ରିୟା ସହିତ ପ୍ରଥମଥର ପାଇଁ ଡିଜିଟାଲ୍ ଉପକରଣର ବ୍ୟବହାର କରାଯାଉଛି। କ୍ଷେତ୍ର ପରିଦର୍ଶନ ସମୟରେ ଘର ସ୍ଥିତି, ପରିବାରର ବିବରଣୀ, ଉପଲବ୍ଧ ଥିବା ସୁବିଧା ଓ ସୁଯୋଗ, ପରିବାରର ସମ୍ପତ୍ତି ସମ୍ପର୍କିତ ସୂଚନା ଆଧାରିତ 33 ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଗୁଜରାଟ, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ପୁଡୁଚେରୀରେ ଆଜିଠାରୁ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 31 ପର୍ଯ୍ୟନ୍ତ ଜାରି ରହିବ। ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା, ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି। ବିଶ୍ୱସ୍ତରରେ ପ୍ରାୟ 140 ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି, ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ମଧ୍ୟରେ ଜଣଙ୍କର ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି। 1865 ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମେ ମାସ 17 ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134 ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1178 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ SMS ଅନୁସାରେ ନିଜର ମତାମତ ଆସନ୍ତା

0: ଛତିଶ ତାରିଖ ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ, କରେକାଲ, କେରଳମ୍, ମାହେ ଏବଂ ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 26 ତାରିଖକୁ ମୌସୁମୀ କେରଳମ୍ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷତ୍ରିୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashwani and I'm Shagun Chopra with the Midday News. The headlines. Prime Minister Narendra Modi to reach Gothenburg this afternoon on a two-day visit to Sweden. Will hold talks with Swedish Prime Minister Ulf Kristersson to review cooperation in trade, green transition, AI and defence. India and Netherlands elevate bilateral relationship to strategic partnership. 17 agreements signed to strengthen collaboration in key areas. India condemns attacks on commercial shipping in Strait of Hormuz as unacceptable. Says disrupting freedom of navigation cannot be justified. World Health Organization declares Ebola outbreak in Congo and Uganda a public health emergency of international concern. IMD issues heavy to very heavy rainfall alert at isolated places over Andaman and Nicobar Islands, sub-Himalayan West Bengal and Sikkim today. And Nepali mountaineer Kami Rita Sherpa creates history by climbing Mount Everest for 32nd time, breaking his own record. And now the news in detail. Prime Minister Narendra Modi will reach Gothenburg today on a two-day visit to Sweden, marking a historic milestone in India-Sweden relations. He will hold bilateral talks with Swedish Prime Minister Ulf Kristersson to review cooperation in trade, green transition, AI, emerging technologies, startups, resilient supply chains, defence, space, climate action and people-to-people ties. This visit is the third leg of Prime Minister Modi's UAE and European tour and is first to Europe since the India-EU Free Trade Agreement took effect in January 2026. A report from our correspondent covering the visit.
2: During the Sweden visit, Prime Minister will hold bilateral talks with the Swedish Prime Minister Ulf Kristersson to review the entire gamut of bilateral relations and explore new avenues of cooperation to enhance bilateral trade. They are also expected to hold discussions on avenues of collaboration in green transition, AI, emerging technologies, startup, resilient supply chain, defense,

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ

ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33-37 ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38 ବୃଦ୍ଧି ପାଇଛି।

0: ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ୍ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗୋଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି। 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି। 50 ପାଖାପାଖି ଯେଉଁ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହୋଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ 2 ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ତାରିଖ ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି ଟୋପି ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା ସଙ୍ଗୀତ ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶ ସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ନିୟମିତ

ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ମସିହାରେ ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର 1 ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି 1 କିଲୋଗ୍ରାମ ପିଛା 80.09 ଟଙ୍କା ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ 88.26 ଟଙ୍କା ଏବଂ ପୁରୀରେ 86.07 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର 1 କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହିଲାରୁ ଆରମ୍ଭ ହେବ। 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶାର 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ତାରିଖଠାରୁ ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଟୀ ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନିଗୁଡ଼ା ଛକରେ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହେବା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପାଇପ୍ ବୋଝେଇ ଟ୍ରକ୍ ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ମା ଝିଅଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଇଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ଦିନ ମଧ୍ୟରେ ଦିନ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ଆଜି ସନ୍ଧ୍ୟାରେ ଏହି ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ଅରବିନ୍ଦ ମୁଦୁଲି। ଶିଳ୍ପୀ ଗାଇଛନ୍ତି ନିଜ ରଚନାରୁ।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମର ଶେଷ ଶିଳ୍ପୀ ସାଧନା ସରଗମ୍, ଶିଳ୍ପୀ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମହମ୍ମଦ ଅଜିଜ, କଣ୍ଠରେ ତାଙ୍କର ଅରୁଣ ମନ୍ତ୍ରୀଙ୍କ ରଚନା।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାର କରାଯାଉଛି କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00 ଅପରାହ୍ନ 5 ମଧ୍ୟରେ ଆମକୁ ଟେଲିଫୋନ୍ କରିବାକୁ ଅନୁରୋଧ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 0679225415। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛି 0679225415।

ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ଦିନ 11ଟା ଠାରୁ

ତିନିଟା ପର୍ଯ୍ୟନ୍ତ ପ୍ରବଳ ଟାଣ ଖରା ହେଉଛି, ତେଣୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଆବଶ୍ୟକ ବା ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଜୋତା, ମୁଣ୍ଡରେ ଓଦା ଗାମୁଛା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା। ସାଙ୍ଗରେ ଥଣ୍ଡା ପାଣି ନିଶ୍ଚୟ ନେବା ଏବଂ ଛତା ବ୍ୟବହାର କରିବା। ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ। ପଖାଳ ତୋରଣୀ, ଓଆର୍ଏସ୍ ଦ୍ରବଣ, ଚିନି ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘୋଳ ଦହି, ଆଖୁରସ, ପଇଡ଼ ପାଣି ଇତ୍ୟାଦି ପ୍ରଚୁର ପରିମାଣରେ ପିଇବା। ଥଣ୍ଡା ପାନୀୟକୁ ଦୂରରେ ରଖିବା। ପରିବାରରେ ଛୋଟ ପିଲା, ବୟସ୍କ ଲୋକ, ଗର୍ଭବତୀ ତଥା ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା।

ଗର୍ଭବତୀ ତଥା ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା, ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ଛାଇ ଜାଗାରେ ବିଶ୍ରାମ ନେବା, ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା।

ଶୁଣିଲି କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନରେ ମୁଁ ସତ୍ୟବ୍ରତ ସାହୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଦଶରେ ନୋଟରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ବଡ ବୋହୁ, ଏଇଟା ତୁମ ନାଁରେ।
5: ଏତେ ଜଲ୍ଦି କଣ ପାଇଁ?
4: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
5: କିନ୍ତୁ ଜେଜେ ମା, ତୁମ ନାଁରେ
6: ସବୁ କିଛି। ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
4: ଶୁଭ ଶୁଭ କୁହ କଣ।
7: ଆର୍ବିଆଇ କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
9: ରହିଯା ବୁଦ୍ଧୁ।
2: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
0: ଓ,
9: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
10: କହି କହି ଥକି ଗଲେଣି। କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍ କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
11: କରେକ୍ଟ।
10: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ବ୍ୟାଗ୍?
7: ଆର୍ବିଆଇ କହେ,
8: ପ୍ରଥମେ ନିଜ ବ୍ୟାଙ୍କ, ତାପରେ ଆର୍ବିଆଇ ଓମ୍ବୁଡ୍ସମ୍ୟାନ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦେୟ ହ୍ରାସ କରାଯାଇଛି। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ

0: ଉତ୍ତର ଖାତାର ପୁନଃ ମୂଲ୍ୟାଙ୍କନ ଲାଗି ପ୍ରଶ୍ନ ପିଛା 25 ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ପୁନଃ ମୂଲ୍ୟାୟନ ପରେ ମାର୍କ ବୃଦ୍ଧି ହେଲେ ଦେୟ ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ କୁମାର କହିଛନ୍ତି।
1: ओएसएम के माध्यम से इस बार मार्किंग की गई है, जो कंसर्न्स रेज किए जा रहे हैं 3% घटा है पिछले वर्ष के तुलना में, 88% से 85% पर आया है। कुछ एक बच्चों को ऐसा भी लग रहा है कि उनको ज्यादा नंबर आने चाहिए थे और उनको कम नंबर आए हैं, तो इस पे भी जो भ्रांति है और जो क्लैरिफिकेशन है वो हम आपके समक्ष देना चाहेंगे।
0: ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ସ୍କାନ୍ କପି ପାଇବା ପାଇଁ 100 ଟଙ୍କା ଦେୟ ଦେବେ। ସେହିଭଳି ନମ୍ଘର ଭେରିଫିକେସନ ପାଇଁ ମଧ୍ୟ 100 ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ସ୍କାନ୍ କପି ପାଇଁ 700 ଓ ନମ୍ଘର ଭେରିଫିକେସନ ପାଇଁ 500 ଟଙ୍କା ଦେବାକୁ ପଡ଼ୁଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ନବୀନ ଆସନ୍ତାକାଲି ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ଶ୍ରୀ ନବୀନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ନିମାପଡ଼ା ଟାଉନ୍ହଲ୍ଠାରେ 153 ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। 31 ମହିଳା ସମିତି ଗୃହ ନିର୍ମାଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି ଗୃହ ମହିଳାମାନଙ୍କର ସଭା କରିବା ପାଇଁ ବେଶ ସହାୟକ ହେବ। ମହିଳା ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋହାହିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସଣ୍ଡେ ଅନ୍ ସାଇକେଲ୍ କାର୍ଯ୍ୟକ୍ରମକୁ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଛନ୍ତି। ଫିଟ୍ ଇଣ୍ଡିଆ ଫିଟ୍ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଓ ସମସ୍ତଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ବ୍ୟସ୍ତବହୁଳ ଜୀବନ ଓ ବଢ଼ୁଥିବା ତୈଳ ସଙ୍କଟ ସମୟରେ ସାଇକେଲ୍ ଚଳାଇବା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଇନ୍ଧନ ଓ ପରିବେଶକୁ ମଧ୍ୟ ସୁରକ୍ଷିତ କରିଥାଏ। ସାଇକେଲକୁ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସବୁଜ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ପାଇଁ ଶ୍ରୀ ସୁରଜ ଆହ୍ୱାନ ଦେଇଛନ୍ତି।
2: ସଣ୍ଡେ ଅନ୍ ସାଇକେଲ୍ସ ଏ କାର୍ଯ୍ୟକ୍ରମ ଓଡ଼ିଶା ଗଭର୍ଣ୍ଣମେଣ୍ଟ କା ସ୍ପୋର୍ଟସ୍ ଡିପାର୍ଟମେଣ୍ଟ ନେ କିଆ ହେ। ନୌଜବାନ ବହୁତ ସାରେ ଷ୍ଟୁଡେଣ୍ଟସ୍ ପାର୍ଟିସିପେଟ କିଏ ଥେ ଅର୍ ସବ ସଂକଳ୍ପ ଲିଏ ଥେ କି ହର ସଣ୍ଡେ କୋ ଓ ଅପନେ ସାଇକେଲ ପେ ହି ବିତାଏଙ୍ଗେ, ଯାହା ପେ ଉନକା କାର୍ଯ୍ୟକ୍ରମ ରହେ ଓ ସାଇକେଲ ମେ ହି ଯାଏଙ୍ଗେ। ଏ ସାଇକେଲ ଏକ ସଷ୍ଟେନେବଲ ଅର୍ କ୍ଲିନ୍ ଏନର୍ଜି ଇକୋସିଷ୍ଟମ କେ ବାରେ ମେ ବି ଇମ୍ପୋର୍ଟାନ୍ସ ଦେ ରହା ହେ ଅର୍ ସବସେ ଜ୍ୟାଦା ଜରୁରୀ ଚିଜ ହେ କି ସାଇକ୍ଲିଂ ସେ ହମ ଖୁଦ କୋ ଫିଟ ରଖ ସକତେ ହେ।
0: ରାଜ୍ୟରେ ଅପରାଧ ତଥା ଅପରାଧୀଙ୍କ ଦମନ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇ ଭି ଖୁରାନିଆ କହିଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ଭନ କରୁଛନ୍ତି। ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ୍ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଆହ୍ୱାନ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବାବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ଅଛନ୍ତି। आगामी संभाव्य बन्या को दृष्टि रे रखी राज्य जल संपद विभाग पक्षरु आसंता 26 तारिखरे एक प्राक बन्या प्रस्तुति बैठक अनुष्ठित हेबो।

0: ଭୁବନେଶ୍ୱରସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ବନ୍ୟାର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ଏଥିସହ ବିଭିନ୍ନ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ, ବିପଦ ସ୍ଥିତିର ଆକଳନ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥର 39 ଚକ ନିର୍ମାଣ ସହ ଚାରି ନହକା ନିର୍ମାଣ ମଧ୍ୟ ଶେଷ ହୋଇଛି। ତିନି ରଥର ଢମକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାକି ତିନି ରଥର ଶେଷ ଗୋଟିଏ ଗୋଟିଏ ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥ ସାଲଗୁଜରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍ କାର୍ଯ୍ୟ ଏବଂ ରୂପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାରୁ 5 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ବିତରଣ କରାଯିବ। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ସ୍ୱର୍ଶ କରିଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରରେ କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ସୁସ୍ଥ ନିରୋଗ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ବାପାଙ୍କୁ ସରପ୍ରାଇଜ୍ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
3: RBI କହେ ସ୍ମାର୍ଟ ବନ, କୁଲ ରୁହ।
2: ଅସଲି ନୋଟ ରେ କାହିଁକି ଖେଳୁଛୁ?
4: ବ୍ରୁ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
1: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
4: ବାଃ, ନୂଆ ନୋଟ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: RBI କହେ ସ୍ମାର୍ଟ ବନ, କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବର୍ତ୍ତମାନ ପିଢ଼ି ନିକଟରେ ଇତିହାସକୁ ଜୀବନ୍ତ କରି ସଜାଇ ରଖିଥାଏ ସଂଗ୍ରହାଳୟ। ବିଶ୍ୱର ପ୍ରମୁଖ ପ୍ରାନ୍ତରେ ଥିବା ସଂଗ୍ରହାଳୟଗୁଡ଼ିକ ଇତିହାସର ତଥ୍ୟକୁ ବେଶ୍ ସୁରକ୍ଷିତ ଭାବେ ରଖିଛି। ସଂଗ୍ରହାଳୟର ଗୁରୁତ୍ୱ ଉପଲବ୍ଧି କରି ଅନ୍ତର୍ଜାତୀୟ ସଂଗ୍ରହାଳୟ ସଂଘ ପ୍ରତିଷ୍ଠା ହେବା ପରେ 1977 ପ୍ରଥମ ଥର ମେ 18 ତାରିଖରେ ପାଳିତ ହୋଇଥିଲା ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଅତୀତର ଅନେକ ସ୍ମାରକ କେତେକ ସ୍ଥାନରେ ଏବେ ମଧ୍ୟ ଅବହେଳିତ ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି। ସମସ୍ତେ ମିଶି ଏହାର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ। ୟୁନେସ୍କୋର ତଥ୍ୟ ଅନୁସାରେ ସମଗ୍ର ବିଶ୍ୱରେ ପ୍ରାୟ 1,04,000 ସଂଗ୍ରହାଳୟ ରହିଛି। ଆସନ୍ତାକାଲି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଆସନ୍ତୁ କେତେକ ଚମତ୍କାର ସଂଗ୍ରହାଳୟ ସମ୍ପର୍କରେ ଜାଣିବା। କରୋନା ମହାମାରୀ ପରେ ଆଭାସୀ ବା ଭର୍ଚୁଆଲ ବ୍ୟବସ୍ଥାର ଯଥେଷ୍ଟ ବିକାଶ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମଧ୍ୟ ଏପରି ଏକ ସଂଗ୍ରହାଳୟ ଆରମ୍ଭ କରିଛି। ଦେଶର ମହାକାଶ ଗବେଷଣା ସଂସ୍ଥା ମହାକାଶରେ କାର୍ଯ୍ୟରତ ଉପଗ୍ରହ, ସେଠାକୁ ଯାଉଥିବା ଯାନ ଆଦି ସମ୍ପର୍କରେ ଜାଣିବା ଲାଗି ସମସ୍ତଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ। ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ପକ୍ଷରୁ ଦେଶର ପ୍ରଥମ ଭର୍ଚୁଆଲ ସ୍ପେସ୍ ମ୍ୟୁଜିୟମ ଲୋକାର୍ପଣ କରାଯାଇଥିଲା। ଏହାର ନାମ ରଖାଯାଇଛି ସ୍ପାର୍କ। ଏଠାରେ ଲଞ୍ଚ ଭେହିକଲ, ସାଟେଲାଇଟ୍, ବିଭିନ୍ନ ବୈଜ୍ଞାନିକ ଉପକରଣ ଆଦି ଦେଖିହେବ। ଇସ୍ରୋ ପକ୍ଷରୁ ଏହାର ବିଟା ଭର୍ସନ ଆରମ୍ଭ କରାଯାଇଥିବା ବେଳେ ଜଣେ ଏହାକୁ ଆକ୍ସେସ୍ କରି ସଂଗ୍ରହାଳୟ ଦେଖିପାରିବେ। ଚନ୍ଦ୍ରଯାନ, ମଙ୍ଗଳଯାନଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ଏଠାରେ ଦେଖିହେବ। ଚୀନ୍ର ହେନାନ୍ ପ୍ରଦେଶ ଅନ୍ତର୍ଗତ ଝାଙ୍ଗଝୋରେ ରହିଛି ଭଙ୍ଗା ହୃଦୟର ସଂଗ୍ରହାଳୟ ବା ବ୍ରୋକନ୍ ହାର୍ଟ ମ୍ୟୁଜିୟମ। 2010 ମସିହାରେ ଜଣେ 27 ବର୍ଷୀୟ ଯୁବକ ଏହି ସଂଗ୍ରହାଳୟ ଆରମ୍ଭ କରିଥିଲେ। ଚୀନ୍ର ବିଭିନ୍ନ ପ୍ରାନ୍ତରୁ ଭଳିକି ଭଳି ଜିନିଷମାନ ସଂଗ୍ରହ ହୋଇ ଏଠାରେ ପ୍ରଦର୍ଶିତ ହୋଇଛି। ଯେଉଁ କେତେଜଣ ପ୍ରେମରେ ଅସଫଳ ହୋଇଛନ୍ତି ସେମାନେ ଏହାର ନିଦର୍ଶନ ସ୍ୱରୂପ କିଛି ନା କିଛି ସାମଗ୍ରୀ ଏହି ସଂଗ୍ରହାଳୟକୁ ଦାନ କରନ୍ତି। ସେସବୁ ସାମଗ୍ରୀ ମଧ୍ୟରେ ଚିଠି, ବିଭିନ୍ନ ପ୍ରକାର ଅଳଙ୍କାର, ଦାମୀ ଉପହାର ମଧ୍ୟ ରହିଛି। ନିକଟରେ ଜଣେ ମହିଳା ସଂଗ୍ରହାଳୟକୁ ତାଙ୍କ ପ୍ରେମିକ ଉପହାର ଭାବେ ଭେଟି ଦେଇଥିବା ଏକ ହୀରା ମୁଦି ଦାନ କରିଥିଲେ। ଏକ ଦୁର୍ଘଟଣାରେ ପ୍ରେମିକ ଜଣକ ପ୍ରାଣ ହରାଇବାର ଅନେକ ବର୍ଷ ପରେ ନିଜ ପ୍ରିୟ ମୁଦିକୁ ସେ ବିଫଳ ପ୍ରେମ ସଂଗ୍ରହାଳୟକୁ ଦାନ କରିବାକୁ ସ୍ଥିର କଲେ। ସଂଗ୍ରହାଳୟକୁ ପ୍ରତିଦିନ ସହସ୍ରାଧିକ ଲୋକ ଆସୁଥିବା ବେଳେ ବର୍ତ୍ତମାନ ପିଢ଼ିର ଯୁବକ ଯୁବତୀ ସେମାନଙ୍କ ପ୍ରେମକୁ କିଭଳି ଅତୁଟ ରଖିପାରିବେ ସେ ଦିଗ ପ୍ରତି ମଧ୍ୟ ଏଠାରେ ଯତ୍ନବାନ ହେଉଛନ୍ତି। ସମସ୍ତଙ୍କ ଖାଇବା ପାଖରେ ଲୁଣ ଏବଂ ଲଙ୍କାଗୁଣ୍ଡର ଡବା ନିଶ୍ଚୟ ଦେଖିବାକୁ ମିଳେ। ତେବେ ଏହାକୁ ନେଇ ସଂଗ୍ରହାଳୟ ପ୍ରତିଷ୍ଠା ହୋଇପାରେ ବୋଲି ଭାବିବା ଆଶ୍ଚର୍ଯ୍ୟ ଲାଗୁଥିବ। ଇସ୍ରାଏଲ୍ର ହଦେରା ସହରରେ ଏପରି ଏକ ଅଜବ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଏଥିରେ 37,000 ଯୋଡ଼ି ଲୁଣ ଲଙ୍କା ଡବା ରଖାଯାଇଛି। ଏହାର ନାମ ମଧ୍ୟ ସଲ୍ଟ ଆଣ୍ଡ ପିପର ମ୍ୟୁଜିୟମ। ଏତେ ସଂଖ୍ୟକ ଡବା ସଂଗ୍ରହ କରିବା ଲାଗି ଏହାର ମାଲିକ ଐତନ୍ ବାର୍ ଓନ୍ସ 2014 ମସିହାରୁ ସଂଗ୍ରହ ଆରମ୍ଭ କରିଥିଲେ। ବାର୍ ଓନ୍ସଙ୍କ ସଂଗ୍ରହରେ ସାନ୍ତାକ୍ଲସ୍, ଖ୍ରୀଷ୍ଟମାସ ଟ୍ରି, ଶୌଚାଳୟ ସିଟ୍, ବିଭିନ୍ନ ଜୀବଜନ୍ତୁ, ପାରମ୍ପରିକ ପୋଷାକ ପିନ୍ଧିଥିବା ମଣିଷ, ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଏବଂ ତାଙ୍କ କୁକୁର ଆକୃତିର ଲୁଣ ଲଙ୍କା ଡବା ରହିଛି। ଏଠାରେ ଥିବା ସବୁଠାରୁ ପୁରୁଣା ଡବା 1703 ମସିହାର ହୋଇଥିବା ବେଳେ ସବୁଠାରୁ ଦାମୀ ଡବାର ମୂଲ୍ୟ $17,000 ବୋଲି ଜଣାଯାଇଛି। ଏହା ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍ ଆଣ୍ଡ୍ରିଆ ଲୁଡେନ୍ ଆଉ ଦୁଇଟି ଏପରି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଗୋଟିଏ ଆମେରିକାର ଟେନେସି ଅନ୍ତର୍ଗତ ଗ୍ୟାଟଲିନବର୍ଗଠାରେ 2002 ମସିହା ଏବଂ ଆଉ ଗୋଟିଏ ସ୍ପେନ୍ର ଗୁଆଡାଲେଷ୍ଠାରେ 2010 ମସିହାରେ ଖୋଲାଯାଇଛି। ଉଭୟରେ 20,000 ଲେଖାଏଁ ଏପରି ଲୁଣଲଙ୍କା ଡବା ରହିଛି। ଏବେ ସବୁଠୁ ଚର୍ଚ୍ଚାରେ ରହିଛି ସୁନା। ତେବେ କଲମ୍ବିଆର ବୋଗୋଟାଠାରେ ଥିବା ସୁନା ସଂଗ୍ରହାଳୟ ଭିତରକୁ ପ୍ରବେଶ କଲେ ଏକ ଭିନ୍ନ ଦୁନିଆରେ ଥିବାର ଅନୁଭୂତି ମିଳେ। ଏଠାରେ ପ୍ରାୟ 55,000 ଶୁଦ୍ଧ ସୁନାର କଳାକୃତି ପ୍ରଦର୍ଶିତ ହୋଇଛି। ଏ ସମସ୍ତ କଳାକୃତି ପ୍ରାଚୀନ ଦକ୍ଷିଣ ଆମେରିକୀୟ ସଂସ୍କୃତିର ହୋଇଥିବା ବେଳେ ଏଠାରେ ପ୍ରଦର୍ଶିତ ସମସ୍ତ ଉଜ୍ଜଳ ବସ୍ତୁ ନିଶ୍ଚିତ ଭାବେ ସୁନା ବୋଲି ଜାଣିବେ। ଏହି ସଂଗ୍ରହାଳୟର ନାମ ମ୍ୟୁଜିଓ ଡେଲ୍ ଓରୋ। ପ୍ରତିବର୍ଷ ପ୍ରାୟ 5,00,000 ପର୍ଯ୍ୟଟକ ଏହି ସଂଗ୍ରହାଳୟ ପରିଦର୍ଶନରେ ଆସିଥାନ୍ତି। 1934 ମସିହାରେ କଲମ୍ବିଆର ବ୍ୟାଙ୍କ ଅଫ୍ ଦି ରିପବ୍ଲିକ୍ ସେଠାକାର ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସଂଗ୍ରହ କରି ରଖିବା ଲାଗି ପଦକ୍ଷେପ ନେବା ଆରମ୍ଭ କଲା। ଏହି ବ୍ୟବସ୍ଥାରେ ସାମିଲ ହୋଇଥିବା ପ୍ରଥମ ଜିନିଷର ନାମ ଥିଲା ପୋପୋରୋ କୁଇମ୍ବାୟା। 70 ବର୍ଷ ଧରି ଏହା ପ୍ରଦର୍ଶିତ ହୋଇଥିଲା। ଏବେ ବ୍ୟାନ୍ ରିପ୍ କଲ୍ଚରାଲ୍ ଏହି ସଂଗ୍ରହାଳୟ ପରିଚାଳନା ଦାୟିତ୍ୱରେ ଅଛି। 2008 ମସିହା ଅକ୍ଟୋବର ମାସରେ ଏହି ସଂଗ୍ରହାଳୟର ବିସ୍ତାର କରାଯାଇଥିଲା।

ମାନିରାମ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ କର୍ଣ୍ଣଚନ୍ଦ୍ର ସିଂ, କାର୍ତ୍ତିକ ଚନ୍ଦ୍ର ସିଂ, ନନ୍ଦରା ସିଂ, ଗଙ୍ଗାଧର ସିଂ, ଦୁବରାଜ ସିଂ, ଆର୍ଶୁମଣି ସିଂ ଏବଂ ବୀଣାପାଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିସ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁରା ଭନ୍ ଡେର୍ ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି।

ଲୁକ୍ସେମବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲ୍ୟାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ। ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ। ନେଦରଲ୍ୟାଣ୍ଡସ୍କୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲ୍ୟାଣ୍ଡସ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି। ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଷ୍ୟତର ରୂପରେଖ ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଆଗାମୀ ଦିନରେ ଦ୍ୱିପାକ୍ଷିକ ବନ୍ଧୁତ୍ୱ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଭାରତର ସାମୁଦ୍ରିକ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଡିଜିଟାଲ୍ କ୍ଷେତ୍ର, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବାକୁ ଡଚ୍ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଗରିକ ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣ ପଦ୍ମବିଭୂଷଣ, 13 ଜଣ ପଦ୍ମଭୂଷଣ ଏବଂ 113 ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ। ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ 19 ଜଣ ମହିଳା ଥିବାବେଳେ ମରଣୋତ୍ତର ଭାବେ 16 ଜଣ ରହିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପଦ୍ମ ପୁରସ୍କାର 1954 ମସିହାରେ ପ୍ରତିଷ୍ଠା କରାଯାଇଥିଲା। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଭିଡି ସତୀଶନ୍ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାରେ ଶପଥପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ ବିଧାନସଭା ନିର୍ବାଚନରେ 2/3 ଅଧିକ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ବଳରେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧ୍ୟାଦେଶ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି। ଏହାଫଳରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା 38 ପହଞ୍ଚିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଏଣିକି ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ୍ ଘୋଷଣା କରିଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଏହି ଜଳପଥ ଉପରେ ତେହେରାନ ନିଜର ପୂର୍ଣ୍ଣ ସାର୍ବଭୌମତ୍ୱ ପ୍ରୟୋଗ କରିବାରୁ ନିବୃତ୍ତ ରହିଥିଲା। ଏବେ ଏହି ନୀତିରେ ପରିବର୍ତ୍ତନ କରାଯିବ। ଇରାନ୍ ସଂସଦର ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ୍ ଅଜିଜି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ଏକ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସାମୁଦ୍ରିକ ଯାତାୟତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ୍ ଏକ ବୃତ୍ତିଗତ ବ୍ୟବସ୍ଥା ବିକଶିତ କରିଛି। ବାଣିଜ୍ୟିକ ଜାହାଜ ଏବଂ ଇରାନ୍କୁ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକର ଗମନାଗମନକୁ ଏଣିକି ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକାର ତଥାକଥିତ ସ୍ୱାଧୀନତା ପ୍ରକଳ୍ପ ସହିତ ଜଡ଼ିତ ଅଂଶୀଦାରଙ୍କୁ ପ୍ରସ୍ତାବିତ ମାର୍ଗରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଅଜିଜି ସ୍ୱଷ୍ଟ କରିଛନ୍ତି। ରୁଷ୍ର ମସ୍କୋ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଫଳରେ 4 ପ୍ରାଣହାନୀ ଘଟିଛି। ମସ୍କୋ ନିକଟବର୍ତ୍ତୀ ପୋଗରେଲ୍କି ଗ୍ରାମରେ ଏକ ଘରେ ଡ୍ରୋନ୍ ଆକ୍ରମଣ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଘରର ଭଙ୍ଗାରୁଜା ଅଂଶରେ ପୋତି ହୋଇ 2 ମୃତ୍ୟୁ ହୋଇଛି। ଡ୍ରୋନ୍ ଆକ୍ରମଣ ଫଳରେ ଅଧିକାଂଶ କୋଠା ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ 12 ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୁଷ୍ର ପଦାଧିକାରୀମାନେ କହିଛନ୍ତି, ମସ୍କୋ ଅଭିମୁଖେ ଆସିଥିବା 81 ଡ୍ରୋନ୍କୁ ପ୍ରତିହତ କରାଯାଇଛି। ରୁଷ୍ର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ୍ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରୁଷ୍ର ଆକ୍ରମଣ ଫଳରେ ୟୁକ୍ରେନ୍ରେ 24 ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା।
କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ରେଳ ସଂଯୋଗର ଉନ୍ନତି କରିବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାରୋହରେ ଶ୍ରୀ ବୈଷ୍ଣବ କହିଛନ୍ତି ଦକ୍ଷିଣ ଏବଂ ଉତ୍ତର କର୍ଣ୍ଣାଟକରେ ବହୁଦିନ ଧରି ରହିଥିବା ଦାବି ପୂରଣ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି ବେଙ୍ଗାଲୁରୁ

0: ଓ ମୁମ୍ବାଇ ମଧ୍ୟରେ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର ରେଳ ସେବା ଆରମ୍ଭ କରାଯିବ। ରେଳ ଭିତ୍ତିଭୂମିର ପ୍ରସାର ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, କର୍ଣ୍ଣାଟକରେ ବର୍ତ୍ତମାନ 12 ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଖୁବ୍ ଶୀଘ୍ର ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7,000 କିଲୋମିଟର ବ୍ୟାପୀ ରେଳପଥ ପ୍ରଶସ୍ତୀକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4 କରିଡରକୁ ସଂଯୋଗୀକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟା ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତଥର ମୂଲ୍ୟାଙ୍କନ ଏବଂ ପାସାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ ସିବିଏସ୍ଇ ଦ୍ୱାରା ପ୍ରଚଳନ କରାଯାଇଛି। 2014 ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଉତ୍ତର ଖାତା ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ୍ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି, ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 23 ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 4 ୱିକେଟ୍ ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 20 8 ୱିକେଟ୍ ବିନିମୟରେ 199 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନ୍ରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାଂଶୀ ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 193 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୀମମଣ୍ଡଳୀୟ ପୁନରୁଦ୍ଧାର ଓ ପର୍ଯ୍ୟଟନ ବିକାଶ ପାଇଁ 8,50,00,000 ଟଙ୍କାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ 18 ଓ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ 20 ଟଙ୍କାର ନୂତନ ମିନି ଷ୍ଟାଡିୟମ୍ ରହିଛି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ,
3: ଆଜି ମୋତେ ସୌଭାଗ୍ୟ ମିଳିଲା ନାକ୍ତି ଦେଉଳର ସିଏସ୍ସିକୁ ଏଇଠି ଶିଳାନ୍ୟାସ କରିବା ପାଇଁ। ତା ଅନ୍ତର୍ଗତ 6 ପିଏସ୍ସି 40 ଉର୍ଦ୍ଧ ସବ୍ ସେଣ୍ଟର, ଏହାର ଉଦ୍ଦେଶ୍ୟ ନାକ୍ତି ଦେଉଳର 15,000 ପରିବାର, ପାଖାପାଖି 65-70,000 ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ। ଆଜି ଅନେକ ପ୍ରକଳ୍ପ ଭିତରେ ଆମେ ଯେଉଁ ଜାଗାରେ ଉପସ୍ଥିତ ଅଛନ୍ତି, ଗୋଟିଏ ଖେଳୁଆଡ଼ମାନଙ୍କର ଅଞ୍ଚଳ,

0: ଅଛି ଗୋଟେ ନୂଆ ମିନି ଷ୍ଟାଡିୟମ ଆଜିର ଆମର ସରକାର ନିଷ୍ପତ୍ତି ନେଇଛନ୍ତି ସମାଜରେ ସ୍ୱଚ୍ଛତା ସୁସ୍ଥତା ବଢ଼ାଇବା ପାଇଁ ନାକ୍ରି ଦେଉଳରେ ବି ପାଖାପାଖି 20 କୋଟି ଟଙ୍କା ବ୍ୟୟରେ ଗୋଟିଏ ଷ୍ଟାଡିୟମରେ ଏଠି ଆମେ ଶିଳାନ୍ୟାସ କଲେ ଆଗାମୀ ଦିନରେ ଆମେ ଷ୍ଟାଡିୟମକୁ ଉପଯୋଗ କରିବା ପନିପରିବାର ଅଞ୍ଚଳ ଆମ୍ବର ଅଞ୍ଚଳ ଚାଷର ଅଞ୍ଚଳ ଏ ଅଞ୍ଚଳ ଜୀବିକାକୁ ବଢ଼ାଇବା ପାଇଁ ଚାଷକୁ ବଢ଼ାଇବା ପାଇଁ ପଡ଼ିବ ତା ପାଇଁ ପାଣି ଦରକାର ନାକ୍ରିଦେଉଳ ବ୍ଲକରେ ରେଡ଼ାକୁଲରେ ଜୁଜୁମରାରେ ପାଣିର ଅଭାବ ନାହିଁ କିନ୍ତୁ ପାଣିକୁ ବାନ୍ଧି ରଖିବାର ସମସ୍ୟା ଅଛି ବନ୍ଧ କଟା ନାଳ ଛୋଟ ଛୋଟ ଜଳସେଚନ ପ୍ରକଳ୍ପ ମୁଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛି ରେଡ଼ାକୁଲ ସବ୍ଡିଭିଜନର ଜଳସେଚନ ସ୍ତରକୁ ବଢ଼ାଇବା ପାଇଁ ଆମକୁ ବିଶେଷ ଯୋଜନା କରିବା ପାଇଁ ପଡ଼ିବ
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ
2: ସମ୍ବଲପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ସମ୍ବଲପୁର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ସମ୍ବଲପୁର ସହରର ଭବିଷ୍ୟତ ଅଭିବୃଦ୍ଧି ଏବଂ ସ୍ଥାୟୀ ନଗର ଉନ୍ନୟନକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୂତନ ସମ୍ବଲପୁର ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକ ସମୃଦ୍ଧ ସହର ଯୋଜନା ଏବଂ ଟାଉନ୍ ପ୍ଲାନିଂ ସ୍କିମ୍ର କାର୍ଯ୍ୟକାରିତା ଜମି ପୁନର୍ଗଠନ ଏବଂ ବ୍ଲକ୍ ବିଭାଜନ ସହରସ୍ତରୀୟ ଭିଭିଭୂମି ଜନସାଧାରଣଙ୍କର ସମ୍ପତ୍ତିର ବିକାଶ ଏବଂ ଡ୍ରେନେଜ୍ ବ୍ୟବସ୍ଥା ସୁଦୃଢ଼ ରୋଡ୍ ନେଟୱାର୍କ ଏବଂ ୟୁଟିଲିଟି ପ୍ଲାନିଂ ପ୍ରମୁଖ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ 10ମ ଜିଲ୍ଲା ପରିଷଦ ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ଥିଲେ ବୈଠକରେ କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ଆଦି ଉପରେ ଆଲୋଚନା ହୋଇଥିଲା ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସହାୟତା ବଣ୍ଟନ କରିଛନ୍ତି ବୈଠକରେ ସମ୍ବଲପୁର ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବିଶ୍ୱପ୍ରସିଦ୍ଧ ବକ୍ରମନ୍ଦିର ହୁମା ବିମଳେଶ୍ୱର ପୀଠଠାରେ ସୋମନାଥ ସହିମାନ ପର୍ବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ଗୁଜରାଟର ସୋମନାଥ ମନ୍ଦିରରୁ ସିଧା ପ୍ରସାରଣ ମାଧ୍ୟମରେ ଭବ୍ୟ ଉତ୍ସବ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ଏହାର ଦିବ୍ୟ ଦର୍ଶନ କରିଛନ୍ତି ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କର ନିର୍ଦ୍ଦେଶକ୍ରମେ ବିକଳ୍ପ ସମାଧାନ କେନ୍ଦ୍ର ସମ୍ବଲପୁର ସିଭିଲ୍ କୋର୍ଟଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିରକୁ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶିଶିର ରଥ ଅଧ୍ୟକ୍ଷତା କରି ଜନସାଧାରଣଙ୍କର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଚମ୍ଟୁ ବାବୁ ଝପନ ନେଣ୍ଡୁ ଭାଇ ଗହଣା ଦୋକାନ ମଙ୍ଗଳବାର ବେଲିଡିଏ ହାଟ ବୁଧବାର ରଙ୍ଗାମାଟିଏ ହାଟ ଆର୍ ରୁଇବାର ହିଲ କୁଲିଆନା ହାଟ ରେ ପୁରୁପ ସେ ସାମାନ କାତେ ଦୁଡୁବ କାନା ହାଟ ଦିନ ଛଡା କାତେ ଯତ ଦିନ କୁଚେ ବସ ଷ୍ଟାଣ୍ଡ ସୁର ଦୋକାନ ଖୁଲେ ତାହେନ କାନା ଆର୍ ଗହଣା ଦୋ ଆକୋ ଗେକୋ ବେନାଇ
2: ଆର୍ ଗ୍ୟାରେଣ୍ଟି ଦୋ ମେନା ଆସେ ବାଙ୍ଗା
1: ପୁରା ପୁରୀ ଗ୍ୟାରେଣ୍ଟି ନେଣ୍ଡୁ ଭାଇ ଗହଣା ଦୋକାନ କୁଚେ ବସ ଷ୍ଟାଣ୍ଡ ମୋବାଇଲ ନମ୍ବର 9437112459 ଚାଲାଲାଙ୍ଗ ସେ ଗୋ
2: ଚାଲାଲାଙ୍ଗ ତବେ।
3: ହଁ ଭାଇ କାହାର ଚାଲ ହଉ
4: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ।
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ହେତେ ସୁବିଧା
4: ଜାଣିନ କି ହଁ ବାରିପଦାର ଅତି ପରିଚିତ ଦୋକାନ ପରା
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା।
3: ତାହେଲେ ଯିବା ନା କି କହୁଛ
4: ଚାଲ।

0: ଆମର ଶ୍ରୋତାବନ୍ଧୁ ତଥା ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଚାଷବାସ କାର୍ଯ୍ୟକ୍ରମ।
1: ସୁଭେଦୁ, ତୁମର ମନେ ଥିବ ଛୁଆବେଳେ ବାପା ମାନେ ସବୁ ମନା କରନ୍ତି, ମା ମାନେ ଆକଟ କରନ୍ତି, କଥା ଗୁଡାକ ମନେ ଅଛି ନା ନାହିଁ? ସାଇକେଲ ନେଇକି ବେଶୀ ଦୂରିଆକୁ ଯିବୁନି ବାପା, ଶୀଘ୍ର ଫେରି ଆସିବୁ, ଗାଧେଇତେ ନଦୀକୁ ଗଲେ ଛେପ ପକେଇ ଦେଇକି ଯା, ଛେପ ଶୁଖିବା ଆଗରୁ ଆସିକି ଘରେ ପହଞ୍ଚିବୁ। ତ ସେଗା ସବୁ ଅନୁଶାସନ ଥିଲା ନାଇଁ କି? ସାର ମାନେ ବି କରୁଥିଲେ, ବାପା ମାନେ ବି କରୁଥିଲେ, ମା ମାନେ କରୁଥିଲେ, ବଡ ଭାଇ କରୁଥିଲେ, ବଡ ଭଉଣୀ କରୁଥିଲେ, ଆଉ ଘରେ ଯୋଉମାନେ ସବୁ ଗୁରୁଜନ ଥିଲେ ସମସ୍ତେ ପ୍ରାୟ ଆମକୁ ଟିକେ ଟିକେ ଅନୁଶାସନର ଡୋରିରେ ବାନ୍ଧିକି ରଖୁଥିଲେ, ଯୋଉଥିପାଇଁ କି ସ୍ନେହ ଶ୍ରଦ୍ଧା ଆସ୍ଥା ଭରସା ସବୁକିଛି ରହୁଥିଲା, ଖୁସି ଆସି ରହୁଥିଲା। ଏବଂ ଯୌଥ ପରିବାର ଥିଲା ଆମ ସମୟରେ, ଯୋଉଟା କି ବ୍ୟବସ୍ଥା ଏମିତି ସବୁ ହେଲା। ସେଦିନ କୋଉ କୋଉ ଆମେ ସବୁ ଆଲୋଚନା କରୁଥିଲେ ଯେ ଆମର ବଜାର ବ୍ୟବସ୍ଥା ଆମକୁ ସବୁ ଭାଙ୍ଗିଦେଲା, ଘର ଘର ଭିତରେ ରହିଲାନି, ଭାଇ ଭାଇ ଭିତରେ ସ୍ନେହ ଶ୍ରଦ୍ଧା ରହିଲାନି, ଆଉ ତେଣୁ ସମ୍ପୂର୍ଣ୍ଣ ଭାବରେ ଦୁଇ ଜଣ ବା ତିନି ଜଣ ନହେଲେ ବେଶୀ ହେଲେ ଚାରି ଜଣଙ୍କୁ ନେଇକି ବର୍ତ୍ତମାନ ପରିବାର ଗଠିତ, ଏବଂ ସମସ୍ତେ ପ୍ରାୟ ଅସହାୟ ଅବସ୍ଥାରେ ରହୁଛନ୍ତି କିନ୍ତୁ କହିପାରୁନାହାନ୍ତି, କିନ୍ତୁ ବିରାଟ ବଡ଼ ପ୍ରତିଯୋଗିତାରେ ଅଛନ୍ତି। ଆଉ ୟା ଭିତରେ ତ ଆମ ଦେଶର ଅବସ୍ଥା, ଆମର ଯିଏ ଦେଶର ମୁଖ୍ୟ ଆଉ ରାଷ୍ଟ୍ରପତି ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ହୁଅନ୍ତୁ, ସେମାନେ ସବୁ ଦେଶ ବିଷୟରେ ଚିନ୍ତା କରୁଛନ୍, ତ ସେଲାଗି କହୁଛନ୍ ଯେ କମ୍ ଟିକେ ସୁନା କିଣିବନି ଆଉ ପେଟ୍ରୋଲ ଟିକେ କମ୍ ଖର୍ଚ୍ଚ କର। ସେଟା ତ ଆମେ ପ୍ରାୟ ଆମର ଶ୍ରୋତା ବନ୍ଧୁମାନଙ୍କୁ ଶୁଣେଇ ସାରିଛେ ବାରମ୍ବାର। ଆମେ ଅବଶ୍ୟ ଆମର ଆଭିମୁଖ୍ୟ ଏହା ଥାଏ ଯେ ଆମେ ଖର୍ଚ୍ଚଟାକୁ କମେଇବା, ଅଯଥା ଆମେ ଖର୍ଚ୍ଚ କରିବାନି, କାରଣ ଆମେ ସମ୍ପୂର୍ଣ୍ଣ ଭାବେ ବୁଝିସାରିଲୁଣି ଯେ ଭାରତବର୍ଷର ଅର୍ଥନୀତିରେ ସବୁଠୁ ବେଶୀ ଯୋଉଟା କୁହାଯାଏ ଅବଦାନ, ସେଇଟା ହେଉଛି ଆମ ନିମ୍ନ ମଧ୍ୟବିତ୍ତ ବା ମଧ୍ୟବିତ୍ତ ପରିବାରର କଣ୍ଟ୍ରିବ୍ୟୁସନ, କିନ୍ତୁ ଦେଖିଲା ବେଳକୁ ସେମାନେ ସମୁଦାୟ ଅର୍ଥନୀତିର ଭାର ସମ୍ଭାଳୁଛନ୍ତି। ତେଣୁ ଆମେ ଯଦି ମିତବ୍ୟୟୀ ହେବା କମ୍ ସେ କମ୍, ଅର୍ଥାତ୍ ସୁନା କମ୍ କିଣିବା, ମୋବାଇଲ କମ୍ ଖର୍ଚ୍ଚ କରିବା ମୋବାଇଲରେ, ଆଉ ଗାଡ଼ିରେ ତେଲ କମ୍ ଖର୍ଚ୍ଚ କରିବା, ସବୁଆଡୁ ଯୋଉଠି ଯେମିତି ଖର୍ଚ୍ଚକୁ ଆମେ ରକ୍ଷଣଶୀଳ ଉପାୟରେ ଯଦି କମେଇ ପାରିବା ତାହେଲେ ଭଲ। କିନ୍ତୁ ବର୍ତ୍ତମାନ ଆମର ଆମର ଜାତୀୟ ସ୍ତରରେ ଅର୍ଥନୀତି କୁହ ବା ତୈଳ ଦର କୁହ ବା ଅନ୍ୟାନ୍ୟ ଯୋଉ ଡିପ୍ଲୋମାଟିକ୍ ରିଲେସନ୍ ଯୋଉଟା କୁହାଯାଏ ଅନ୍ତର୍ଦେଶୀୟ ସମ୍ପର୍କ, ଆମର ଏଇ ପ୍ରକାରର ପହଞ୍ଚିଛି ଆସିକି ଯେ ଆମେ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବା, କିନ୍ତୁ ଦେଖିଲା ବେଳକୁ ଅବଶ୍ୟ ବ୍ୟବହାର କରୁଛନ୍ତି ଯେମିତି ଦାମିକା ଜିନିଷ, ଦାମିକା ଆମଦାନୀ ହେଇଥିବା କାର, ଆମଦାନୀ ହେଇଥିବା ଟେକ୍ନୋଲୋଜିକୁ ବ୍ୟବହାର କରୁଛନ୍। ତେବେ ତୁମର କିସ ମତାମତ ଏହା ସମ୍ପର୍କରେ?
2: ଦେଖ, ଆମେ ଯେତେବେଳେ ଗୋଟେ ପରିବାର ରହୁଥିଲେ, ମିଶିକି ରହୁଥିଲେ, ସେତେବେଳେ ଆମର ଆବଶ୍ୟକତା ବେଶୀ ନଥିଲା। ଆମେ ଯେତେବେଳେ ଭାଗ ଭାଗ ହେଇଗଲେ ବା ରୋଜଗାର ପାଇଁ ଏପଟ ସେପଟ ହେଇଗଲେ, ତା ଫଳରେ ଆମର ଘର ସଂଖ୍ୟା ବଢିଲା,
1: ଘର ସଂଖ୍ୟା ବଢିଲା, ଗାଡି ସଂଖ୍ୟା ବଢିଲା, ଆବଶ୍ୟକତା ସବୁ ବଢିଲା ପରା। ଗାଡି ଯଦି ଆମେ ଗୋଟେ ଚଲାଉଥିଲେ, ମୋର ଆଉ ଗୋଟେ ଭାଇ, ସେ ଆଉ ଗୋଟେ ଗାଡି ଚଲେଇବ,
2: ଏଇନା ପରିବାରରେ ବାପାର ଗୋଟେ, ମାଆର ଗୋଟେ, ଛୁଆର ଗୋଟେ,
1: ଘର ବି ସେମିତି ଗୋଟେ ଗୋଟେ, ସବୁ ଜିନିଷ ଗୋଟେ ଗୋଟେ,
2: ଆଉ ଘରର ଯାବତୀୟ ଆବଶ୍ୟକତା, ଆମର ମନେକର ଗୋଟେ ଟେଲିଭିଜନ, ଗୋଟିଏ ଟେଲିଭିଜନରେ ଆମେ ପରିବାର ସାରା ଦେଖୁଥିଲେ, ଏଇନା ସେଇ ଜାଗାରେ ଚାରି ଭାଗ କି ଛଅ ଭାଗ ହେଲା ବେଳକୁ ଛଅଟା ଟିଭି ଦରକାର।
1: କୁହନି ଯେତେବେଳେ ସେଲ୍ଫ ହେଲ୍ପ ଗ୍ରୁପରେ ସରକାର ସାହାଯ୍ୟ କଲେ, ଆମର ଭାଇ ଭାଉଜ ସବୁ ଅଲଗା କିଏ କେମିତି ବି ଦେଖେଇଲେ, ବୁଝିପାରିଲ ନା, ମୁଁ ଅଲଗା ରହୁଛି, ସେ ଅଲଗା ରହୁଛନ୍, ସେ ସବୁ କିସ ସବୁ ଅର୍ଥନୈତିକ ମାନଦଣ୍ଡ ସବୁ ରଖାଗଲା, ଯୋଉଥିପାଇଁ କି ମାନେ ସାଙ୍ଗରେ ଥାଇକି ବି ସେମାନେ ଅଲଗା କହିଲେ, ଏବଂ ଗୋଟେ ଗୋଟେ ମାନେ କଣ ବିଦ୍ୟୁତ କନେକ୍ସନ୍ ବି ନେଇଛନ୍ତି, ଆଉ ଗାଡି ଘୋଡ଼ା ଯାହା ସବୁ ମିଳିବା କଥା ସବସିଡିରେ ଘର ଏଗା ସବୁ ନେଇଛନ୍ତି। ତ ବ୍ୟବସ୍ଥା, ବଜାର ବ୍ୟବସ୍ଥା ହଉ ବା ରାଜନୈତିକ ବ୍ୟବସ୍ଥା ହଉ, ସେଇ ବ୍ୟବସ୍ଥା ଭିତରେ ଆମେ ସବୁ ଭାଙ୍ଗି ଭାଙ୍ଗି ଗଲୁ, ଏବଂ ସମସ୍ତେ ବର୍ତ୍ତମାନ ଜୀବନ ଏକବାରେ କଣ ସରଳ ତ ହେଇନି, ଜୀବନ ଯାପନ ପ୍ରଣାଳୀ ପୁରା ଜଟିଳ ହେଇଯାଇଛି, ପୁଣି କଷ୍ଟ ସାଧ୍ୟ ହେଇଯାଇଛି, ଛୁଆ ବି ସାଫର କରୁଛି, ମା ବି ସାଫର କରୁଛି, ବାପ ବି ସାଫର କରୁଛି, ତା ସହିତ ଆମର ଯିଏ ଜେଜେବାପା ଜେଜେମା ଛୁଆମାନଙ୍କର ବା ଆମ ବାପା ମା ମାନେ, ସେମାନେ ମଧ୍ୟ କିସ ସେ ଯୋଉ ମାଛକୁ ପାଣିରୁ ବାହାର କରିଦେଲେ ଯେମିତି ଅବସ୍ଥା, ସେମାନଙ୍କର ବି ସେମିତି ଅବସ୍ଥା, ଆଉ କୋଉଠି କେମିତି ବି କୋଉ କୋଉ ପରିବାରରେ ବାପାକୁ ମାକୁ ଭାଗ କରିକି କିଏ ରଖୁଛି, ନହେଲେ କିଏ ନାଇକି ଜରାଶ୍ରମରେ ବି ଛାଡ଼ି ଦେଇ ଆସୁଛି ଆମ ଭାରତବର୍ଷରେ, ସେଗୁଡା ନୂଆ କଥା ନୁହେଁ, ହେଇଗଲାଣି ଗୁଡ଼ାଏ ଦିନ। ତେବେ ଡେରିରେ ହେଲେ ବି ଆମ ଶାସନ ବ୍ୟବସ୍ଥା ବର୍ତ୍ତମାନ ଆମକୁ ବାଧ୍ୟ କଲାଣି।

ଏବଂ ବୋଧେ ବହୁତ ଶୀଘ୍ର ଗାଇଡ଼ଲାଇନ୍ ଆସିଯିବ ଯେ ଦିନକୁ ଗୋଟେ ଲୋକକୁ ବାଇକ୍ ପିଛା ଏତିକି ଆଉ କାର୍ ପିଛା ଏତିକି ଏମିତି ତେଲ ସବୁ ଦିଆଯିବ। ଆଉ ତେଲ ନ ଆଣି ବ୍ୟବହାର ନ କରିକି ଅର୍ଥାତ୍ ପେଟ୍ରୋଲ ବା ଡିଜେଲ ବ୍ୟବହାର ନ କରିକି ଯଦି ବ୍ୟାଟେରୀ ଚାଳିତ ଗାଡ଼ି ଅଛି ତାହେଲେ ସେଟା ବ୍ୟବହାର କରିବେ। ଗ୍ୟାସ୍ ଚାଳିତ ଗାଡ଼ି ଗ୍ୟାସ୍ରେ ବି ରେଟ୍ ବଢ଼ିଯାଉଛି। ତେଣୁ ବର୍ତ୍ତମାନ ଆଉ ନିୟନ୍ତ୍ରଣରେ ନାହିଁ ଆମ ଅର୍ଥନୀତି ଆମ ପାଇଁ। ତେଣୁ ସମସ୍ତେ ସାବଧାନ ହେବେ, ସମସ୍ତେ ଜଗିବେ, ଆଉ ଯାହା ଯାହା କୁହାଯାଇଛି ସବୁ ଯେଉଁ ମାନେ ପ୍ରସ୍ତାବ ସବୁ ଆସିଛି ଉପର ସ୍ତରରୁ ସେ ପ୍ରସ୍ତାବକୁ ସମସ୍ତେ ମାନିବେ। ଆଉ ସେଥିପାଇଁ ଦୁଇ ଦିନ କୁଆଡ଼େ ଅଫିସ ବି ବନ୍ଦ ହବ, ଅଫିସର ମାନେ ସବୁ ଦୁଇ ଦିନ ସପ୍ତାହରେ ଆସିବେନି, ଘରେ ଥାଇକି କାମ କରିବେ। ତ ସବୁ ସମସ୍ତେ କମ୍ପ୍ୟୁଟରରେ କାମ କଲେ କେଜାଣି ଯଦି ସମୟ ହେଇପାରିବ, କିନ୍ତୁ ସମସ୍ତେ ଘରୁ

0: ରେ କାମ କଲେ କେଜାଣି ଯଦି ସମୟ ହେଇପାରିବ, କିନ୍ତୁ ସମସ୍ତେ ଘରୁ ଥାଇକି ଆମେ ଭାଷଣ ଦେଇକି ଏଠି ବଜେଇ ପାରିବା କି? ସେ ବି ବଜେଇ ହେବନି, ଯଦିଓ ଆମେ ନିଯୁକ୍ତି ପ୍ରାପ୍ତ ଇଏ ନୁହେଁ, ଏମ୍ପ୍ଲୟି ନୁହେଁ, ତଥାପି ବହୁତ ଗୁଡ଼ା କାମ ଅଛି ଯେଉଁଥିପାଇଁ କି ଅଫିସକୁ ଆସିବାକୁ ହେବ। ସବୁ କାମ କମ୍ପ୍ୟୁଟରରେ ଡାଟା ଆଉ ସାର୍ଟିଫିକେସନ ବା ଡକ୍ୟୁମେଣ୍ଟେସନରେ ସୀମିତ ନୁହେଁ, ବହୁତ ଗୁଡ଼ା କାମ ସ୍ଥୂଳ ମାନେ ସ୍ଥୂଳ ଭାବରେ ବା ଫିଜିକାଲି ଯେଉଁଟା କୁହନ୍ତି ଫିଜିକାଲି କରାଯାଏ। ଗୋଟେ ମଣିଷର ସିଧାସଳଖ ତାର ସଂସ୍ପର୍ଶରେ ଆସିଲେ ଯାଇକି କାମ ହୁଏ। ତେଣୁ ଯାହା ବି ହଉ, ଇଏ ଗୋଟେ ପରିସ୍ଥିତି, ଯେଉଁ ପରିସ୍ଥିତିକୁ ଆମକୁ ଭେଟିବାକୁ ହବ ଏବଂ ଆଗରେ କ'ଣ ଆସୁଛି, ରିଜିନ୍ଟା କ'ଣ ବି ସେ କଥା ସେଇ ସ୍ତରରୁ ଆସି ନାହିଁ। ରିଜିନ୍ଟା କିନ୍ତୁ ଅନୁମେୟ ବା ଅନୁମାନ କରିହବ ଯେ ବର୍ତ୍ତମାନ ଆମେ ଚାପରେ ପଡ଼ିଛୁ, ଆମର ଆବଶ୍ୟକତା ଅନୁସାରେ ଆମେ ଜିନିଷ ଆମଦାନୀ କରିପାରୁନୁ, ଅର୍ଥାତ୍ ରେଟ୍ ମଧ୍ୟ ବଢି ବଢି ଚାଲିଛି, ଅର୍ଥନୀତି ଆମ ନିୟନ୍ତ୍ରଣରେ ନାହିଁ। ଯେଉଁଥିପାଇଁ ଯାହା ସୁନା ପାଇଁ ବି ଠିକ କଥା, ସୁନା ବି ଆମେ ତ କହୁ ସାଧାରଣତଃ ଆମେ ତ କିଣିପାରିବାନି, ଆଉ ଅଧିକା ପ୍ରେସର ପଡ଼ିଲେ ଆମକୁ ମା ଭଉଣୀମାନେ ଆମର କିଣନ୍ତି ଝିଅ ବାହାଘର ପାଇଁ କି ଝିଆରୀ ବାହାଘର ପାଇଁ କି ଭାଣିଜୀ ବାହାଘର ପାଇଁ କି ପୁତୁରା ବାହାଘର ପାଇଁ ଇତ୍ୟାଦି ଇତ୍ୟାଦି। ତ ବାହାଘର ହେଲେ କେମିତି କିସ କରିବେ, ଯେଉଁମାନେ ଆଗରୁ କିଣିକି ରଖିଥିବେ ଦେବେ, ଆଉ ଅଯଥା ଭାବରେ ସୁନା ପାଇଁ ଅହେତୁକ ଗୋଟେ ଲାଳସା ରଖିବା ବିଲକୁଲ ଖରାପ। ମୁଁ ସବୁବେଳେ କୁହେ, ମୋର ବି ସୁନା ପ୍ରତି କିଛି ଇଏ ନାହିଁ, ଅଳଙ୍କାର ସୁନା ଅଳଙ୍କାର ପିନ୍ଧିବାର କୌଣସି ଜଷ୍ଟିଫିକେସନ ନାହିଁ, ଜୀବନ ପୁରା ଦୁର୍ବିସହ ହେଇଯାଏ ସୁନା ପିନ୍ଧିଲେ, ଆଉ ଚୋରି ଡକାୟତି ତ ହଉଛି, ଚିନ୍ତାଇ ତ ହଉଛି, ତା ବାଦ ଘରୁ ଗୋଟେ ଶାନ୍ତିରେ ଗୋଟେ ଜାଗାକୁ ବୁଲତେ ଯିବ, ସଂସାରରେ ଆମେ କେହି କିଛି ନେଇକି ଯିବାନି, ମଶାଣିରେ ସେ ଲାଗି କିଛି ଟ୍ରେଜେରୀ ବ୍ୟବସ୍ଥା ନାହିଁ କି ବ୍ୟାଗ ବ୍ୟବସ୍ଥା ନାହିଁ ଯେ ଉପରକୁ ନେଇକି ଯିବ, ସେଟା ନାହିଁ। ତେଣୁ ଆମେ ଯାହା ଖାଇଥିବା ପେଟକୁ ଆଉ ଯାହା ବୁଲିଥିବା ବାଟକୁ, ଅର୍ଥାତ୍ ଭ୍ରମଣରେ ଭ୍ରମ ନାଶ ହୁଏ, ଅର୍ଥାତ୍ ଆମର ଯାହା ଭ୍ରମ ଅଛି ସେ ଭ୍ରମ ଗୁଡ଼ାକ ଦୂର ହୁଏ। ତ ବୁଲିବା ଟିକେ, ଖାଇବା ଟିକେ, ଆଉ ଜୀବନ ଧାରଣ କରିବା, ଏଥିପାଇଁ ଆମେ ସୁନାର ଆବଶ୍ୟକତା ବିଲକୁଲ ନାହିଁ। ବାକି ଝିଅ ଝିଆରୀକୁ ଯେଉଁ ଦିଆଯାଏ, ଝିଅ ଝିଆଣୀ ହଉ ଝିଆରୀ ହଉ, ଏମାନଙ୍କୁ ଦିଆଯାଏ ଯେ ବିପଦ କାଳରେ ସେମାନେ ସେଟାକୁ ବ୍ୟବହାର କରିପାରିବେ, ସେଠାରୁ ଯେଉଁ ଅର୍ଥ ବାହାରିବ, ବିକିକି ହଉ, ବନ୍ଧା ପକେଇକି ହଉ, ବ୍ୟାଙ୍କ ଲୋନ୍ ହଉ, ଯାହା ବି ହଉ, ସେଟା କଲେ ସେମାନେ ଯେଉଁ ସମୟ ଥାଏ, ତାଙ୍କର ଖରାପ ସମୟ ଥାଏ, ତାକୁ ସେମାନେ ଦୂର କରିପାରିବେ ଏବଂ ଭବିଷ୍ୟତରେ ଏମର୍ଜେନ୍ସିକୁ ମିଟ୍ କରିବେ। କିନ୍ତୁ ଏବେ ତ ସରକାର ଆଉ ଗୋଟେ ବ୍ୟବସ୍ଥା କରିଦେଇଛନ୍ତି, ଝିଅମାନେ ବାହା ହେଇସାରିଲେ ବି ବାପା ମାର ସମ୍ପତ୍ତିର ଭାଗ ନେବେ, ଯେମିତି ତାର ଲିଗାଲ ପ୍ରୋଭିଜନ ଅଛି। ତେଣୁ ଆମେ ବରଂ ଜମିବାଡ଼ିରୁ ଦେବା, ଆଉ ସୁନା କିଣିକି ଦେବାର ନାହିଁ, କିନ୍ତୁ ଆମର ଗୋଟେ ବ୍ୟବସ୍ଥା ଏମିତି ବିଧି ଏମିତି ହେଇଯାଇଛି, ବେଦିରେ ଯଦି ଛୁଆକୁ ଗୋଟେ ଝିଅକୁ ଗୋଟେ ହାର ନ ଦିଆଗଲା, ତାହେଲେ ଝିଅର ଦେଢ଼ଶୁର ହଉ, ଶ୍ୱଶୁର ହଉ, ଶାଶୁ ହଉ, କିଛି ଆଣିନି ବୋହୁଟା, ଆଉ କେମିତି ଛାଡ଼ିଦେଲେ ତା ବାପା ମା? ତେଣୁ ସମାଜକୁ ଜଗିକି ବର୍ତ୍ତମାନ ଚଳିବା, ଏବାଟେ ପୁଣି ଅର୍ଥନୀତିକୁ ଦେଖିବା, ଦେଶର ଅର୍ଥନୀତିକୁ ଦେଖିବା, ନିଜର ବ୍ୟକ୍ତିଗତ ଅର୍ଥନୀତିକୁ ଦେଖିବା, ଇଏ ଗୋଟେ ସହଜ କଥା ନୁହେଁ, ବଡ଼ କଡ଼ା ପାଠ। ତେବେ ବହୁତ ଲୋକ ବର୍ତ୍ତମାନ ଏମିତି ହବ ଏମିତି ଖାଲି କହିଦଉଛନ୍ତି, ଏମାନେ ସବୁ ଡରେଇକି, ଆଉ କିଛି ହବନି, ଯେମିତି ଚାଲିଛି ଚାଲିଛି ନା, ଆଉ 400 ଟଙ୍କା ଥିଲା ଗ୍ୟାସ କିଣା ହଉଥିଲା ନା ନାହିଁ, ପରିବାର ସବୁ ଚଳୁଥିଲେ ନା ନାହିଁ, ହେଲା 1000 ଜାଗାରେ 1100 ହବ, କି ଅଛି ଲୋକ ସେ ଭିତରେ ଦରମା ତ ଅଧିକା ପାଉଛନ୍, ଯେଉଁମାନେ ତ ଚାକିରି କରୁନାହାନ୍ତି ସେମାନେ ତ ଚାକିରି କଥା ବୁଝିପାରିବେନି, କହିବେ ଦରମା ତ ମାସ ଶେଷରେ ଠିକ ଆସିଯାଉଛି ପକେଟକୁ, ଏହା ତ କିଣି ତ ପାରିବ, ଆଉ କିଛି ଲାଗେ କିଏ ସିଏ ଜାଗା କିଛି ନୁହେଁ, କିଛି ହବନି, ସେ ଅଯଥା ଡରିବାର କିଛି ଆବଶ୍ୟକତା ନାହିଁ। କିନ୍ତୁ ପ୍ରକୃତରେ ଯିଏ ଯେମିତି ବୁଝିବା କଥା ସିଏ ସେତିକି ଦୂର, ଆମେ କହିନି କି ଯେ ପକ୍ଷୀ ଉଡ଼େ ଯେତେ ଦୂର, ତେଣୁ ଯିଏ ଯେତେ ଦୂର ଚିନ୍ତା କରିପାରିବ, ହୁଏତ ଓଭର ଥିଙ୍କିଂଟା ଖରାପ, କିନ୍ତୁ ଚିନ୍ତା କରିବାର ଶକ୍ତି ତ ଥିବା ଉଚିତ, ଆମର ସଚେତନତା ତ ଥିବା ଉଚିତ। ତେଣୁ ଆମର ଯାହା ସୀମିତ ଆୟକୁ ଆମେ କିପରି ଭାବରେ ଖର୍ଚ୍ଚ କରିବା, ଆମର ନିଜର ଅର୍ଥନୀତିକୁ ସୁଦୃଢ଼ କରିକି ରଖିଥିବା, କମସେ କମ ହଁ କିଛି ନହେଲେ ବର୍ଷ 2 ବର୍ଷ ଆମେ ଯେମିତି ଚଳି ଯାଇପାରିବା, କିଛି ନହେଲେ ଉଳିଏ ଖାଇକି, ଆଉ ପୂର୍ବବତ ଯେଉଁ କୁହାହଉଛି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀ, ଆମର ଯେଉଁ ବ୍ୟକ୍ତିଗତ ଚିନ୍ତାଧାରାରେ ମୁଁ ଯାହା ଭାବେ, ତ ଭାରତରେ ଯେଉଁ 3-4 ଜଣ ବହୁତ ବଡ଼ ବଡ଼ ରାଜନୀତିଜ୍ଞ ହଉ ବା ଲିଡର ହଉ ଜନ୍ମ ହେଇଥିଲେ, ତାଙ୍କ ଭିତରୁ ସୁଭାଷ ବୋଷଙ୍କ ସହିତ କହିବାକୁ ଗଲେ ଲାଲ ବାହାଦୁର ଶାସ୍ତ୍ରୀ ସ୍ୱାଧୀନ ଭାରତର ଜଣେ ପ୍ରଧାନମନ୍ତ୍ରୀ, ଯିଏକି ଜୟ ଯବାନ ଜୟ କିଷାନ ଡାକ ଆଣିଥିଲେ, ଏବଂ ପ୍ରକୃତରେ ସେମାନଙ୍କର ଦାନ ବି ଅତୁଳନୀୟ। ଆଉ ଅତୁଳନୀୟ ମାନେ କ'ଣ, ସୃଷ୍ଟି ଯେତେ ଦିନ ପର୍ଯ୍ୟନ୍ତ ଥିବ ଆମକୁ ସୀମାଟାକୁ ଜଗିକି ରହିବାକୁ ହବ, ଏବାଟେ ଚାଷ ବି କରିବାକୁ ହବ, ଯେଉଁଟାକି ଆମେ କାର୍ଯ୍ୟକ୍ରମରେ ସାମିଲ କରୁ, ଚାଷ ତା ସହିତ ବାସ। ତେଣୁ କିସ କହୁଛ,
1: ଗୋଟେ ଭଜନ ଶୁଣିବା ଆଗେ ଆସ,
0: ହଉ ହଉ।

ତେବେ ଡରିବା ତ ନାହିଁ, ଆମେ କୌଣସି ପ୍ରକାରର ନାସ୍ତିବାଚକ କଥା ହଉ ବା ନେଗେଟିଭ ଯେଉଁଟା କୁହାଯାଏ ନକାରାତ୍ମକ ଚିନ୍ତାଧାରାକୁ ଆପଣେଇବାନି, କିନ୍ତୁ ଆମେ ଯେଉଁଟା ଆଗରୁ ପୂର୍ବାଭାସ ଦେଇଛୁ ଆପଣମାନଙ୍କର ମନେଥିବ, ଯେଉଁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ପ୍ରତ୍ୟେକ ଦିନ, ଆମେ ପ୍ରତ୍ୟେକ ସମୟରେ ଅନୁଶୀଳନ କରୁଛୁ ବା କରୁ ମଧ୍ୟ, ଯେ ଆମେ କେତେ ଦୂରଦର୍ଶୀ, ଆମେ କେତେ ଆଗକୁ ଚିନ୍ତା କରିପାରିବା। ହୁଏତ ଅଧିକା ଚିନ୍ତା କରିବା ଖରାପ, ଅଧିକା ଆଗକୁ ଦେଖିବା ଖରାପ, କାଲିକା କଥା ଚିନ୍ତା କରିବା କିନ୍ତୁ ଖରାପ ନୁହେଁ, କାରଣ ସକାଳ ପାଇଲେ କାଲି ହେଇଯିବ। ଜୀବନ ଯଦି ରହିଛି, ଜୀବନ କେତେବେଳେ ପଳେଇବ ଏକଥା ମଧ୍ୟ କହି ହବନି, ସେଟା ଠିକ, କିନ୍ତୁ ଆମେ ଯଦି କାଲିକା କଥା ଚିନ୍ତା ନ କରିବା, ଆମ ପରପିଢ଼ି କଥା ଚିନ୍ତା ନ କରିବା, ଅର୍ଥାତ୍ ଆମ ପୁଅ ନାତି ନାତୁଣୀ କଥା ଚିନ୍ତା କରୁ ନ କରୁ, ଏ ସମାଜକୁ ଯେଉଁମାନେ ଆସିବେ, କାରଣ ବର୍ତ୍ତମାନ ଯେଉଁ ସମୟ ଆସିଲାଣି, ପ୍ରତ୍ୟେକ ବାପା ମାର ଛୁଆ ବି ହଉ ନାହିଁ, ତେଣୁ ପୁଅ ହଉ ବା ଝିଅ ହଉ, ଯଦି ଗୋଟେ ଦୁଇଟା ହେଲେ ସେ ତ ଗୋଟେ ସମାଜ ଗଠନ କରିବେ ନା, ସେମାନେ କିପରି ଭାବରେ ସୁସ୍ଥ ସମାଜ ଗଠନ କରିପାରିବେ, ସୁସ୍ଥ ଜୀବନଯାପନ ଆପଣେଇ ପାରିବେ, ପରିବେଶଟାକୁ ଠିକ ଠାକ ରଖିପାରିବେ। ଠିକ ଠାକ ତ ନାହିଁ, ସବୁ ବିଗିଡ଼େଇ ସାରିଲେଣି, ପୃଥିବୀର ଖରାପ କରିକି ତାପରେ ଏବେ ଚିତାଗଲରେ ଯାଇକି ଜହ୍ନରେ ଖରାପ କରିବା, ଆଉ ହିମାଳୟରେ ତ ଖରାପ କରିଛନ୍ତି, ସେଠୁ ଯାଇକି ମାଉଣ୍ଟେନିୟରିଂ ମାନେ କି ଯେ ବାହାଦୁରୀ ଅଛି ମୋର କିଛି ବୁଝିପାରେନି, ଯାଇକି ଜଣେ ଦୁଇ ଜଣ ବୁଲିକି ଆସିଲେ ସେଠି ରହିବା ଯୋଗ୍ୟ ନୁହେଁ ଜାଗାଟା, ବରଫାବୃତ, ତାପରେ ଆଉ ଜଣେ ଯାଇକି ସେଠି ଯେ କି ଲାଭ ପାଇବ, ଆଉ ତାକୁ ବି ଏନକରେଜ କରାଯାଉଛି ଆନ୍ତର୍ଜାତୀୟ ସ୍ତରରେ ଏବଂ ଆମର ଜାତୀୟ ସ୍ତରରେ ମଧ୍ୟ। ତା ସହିତ ଏବେ କୁଆଡେ ଆମେରିକାର ବଡ଼ ବଡ଼ ଧନୀ ମାନେ ଚିନ୍ତା କଲେଣି, ସେ ଜହ୍ନରେ ଜମି ବିକିବେ, ମଙ୍ଗଳ ଗ୍ରହରେ ଯାଇକି ରହିବେ, ଅନ୍ୟ ଗ୍ରହରେ ବି କୁଆଡେ ମଣିଷ ଅଛନ୍ତି, ଏଲିଏନ୍ ଛୁଆମାନେ କହିଲେଣି ବାପା ଆମର ସେଇ ଯେଉଁ ଦେବତା ଦେବ ଦେବତା ମାନଙ୍କୁ ତୁମେ ବିଶ୍ୱାସ କରୁଛ ନା, ସେମାନେ କିଛି ନୁହେଁ, ସେମାନେ ଆମକୁ କଣ୍ଟ୍ରୋଲ କରୁନାହାନ୍ତି, ସେ ଏଲିଏନ୍ ମାନେ ଆମକୁ କଣ୍ଟ୍ରୋଲ କରୁଛନ୍, ଆମ ମାନସିକତାକୁ କଣ୍ଟ୍ରୋଲ କରୁଛନ୍, ନିୟନ୍ତ୍ରଣ କରୁଛନ୍, ଆମର ଚାଲି ଚଳନ ବିପଦ ଆପଦ ସବୁ କିଛିରେ ସେଇମାନେ, ଆମେ ଖାଲି ଭୁଲରେ କହୁଛେ 33 କୋଟି ଦେବଦେବତା ଅଛନ୍ତି, ଉପରେ ଥାଉନ୍ କି ତଳେ ଥାଉନ୍ ସେଇମାନେ କଣ୍ଟ୍ରୋଲ କରୁଛେ। ସେ ଯେ ବିଭିନ୍ନ ପ୍ରକାର ଚିନ୍ତା ସବୁ ରହିଛି, ସେଗୁଡ଼ାକ ସବୁ ବାସ୍ତବ ହଉ ଅବାସ୍ତବ ହଉ ଯାହା ବି ହଉ, କିନ୍ତୁ ଆମକୁ ପ୍ରତ୍ୟେକ ଦିନ କିଛି ନା କିଛି କାମ କରିବାକୁ ହବ, ଏବଂ ସେଟା ଯେମିତି ଆମର ଇକୋନୋମିକ ଫଙ୍କସନ୍ ହବ, ଅର୍ଥାତ୍ ସେଇ କାମ କଲା ପରେ ଆମକୁ କିଛି ନା କିଛି ଅର୍ଥ ମିଳିବ, ଏବଂ ସେଇ ଅର୍ଥକୁ ପୁଣି ଆମେ ଆମର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଖର୍ଚ୍ଚ କରିବା। ଆମେ ଚାଷ କରୁ, ବ୍ୟବସାୟ କରୁ, ବା ଯାହା ବି କରୁ, ବର୍ତ୍ତମାନ କେତେ ପ୍ରକାର ସବୁ କାମ ହଉଛି, ବେଳେବେଳେ ଚିନ୍ତା କରିହଉନି ଯେ ଏଇଟା ବି ଗୋଟେ କାମ ଥିଲା ନା, ଏଇଭଳିଆ ବି କାମ ହୁଏ କି, ଆଉ ଯେଉଁ ପୁରୁଣା କାମ ଥିଲା ସେ ସବୁ କାମ କା ଉଠିଗଲାଣି ଗୋଟେ ଗୋଟେ, କେମିତି ମାନେ ଦେଖିବ ହାଟ ବଜାରରେ ଆଉ ବହୁତ ଗୁଡାକ ମରାମତି କାମ ହଉଥିଲା, ସେଗୁଡାକ ଆଉ ହଉନି, ସବୁ ମାନେ କିଣ ଆଉ ଫିଙ୍ଗି ଦିଅ।

0: ଖରାପ ହେଇଗଲା ଯେତେବେଳେ ଆଉ ଆଉ ଥରେ ତିଆରିବା ସଜେଇବା ସାରେଇବା କିଏ କେମିତି କୁହନ୍ତି ମରାମତି କରିବା ସେ ମରାମତି ଦୋକାନ ଆଉ ସବୁ ନାହିଁ। ଏପରିକି ପ୍ୟାଣ୍ଟ ସାର୍ଟ ବି ଆଉ ଯାଇକି ମରାମତି କରୁନାହାନ୍ତି, ସେଥିରେ କହୁଛନ୍ତି କି ସିନା ଅଲକ୍ଷଣା ଜୁଟିବ। ସେଟା ଏକବାରେ ପ୍ରକୃତରେ ଖରାପ ଚିନ୍ତାଧାରା ଗୋଟେ, ଏକବାରେ ସୁପରଷ୍ଟିସନ୍ ଅନ୍ଧବିଶ୍ୱାସ। କାରଣ ନୂଆ କପଡ଼ାଟା ଯେମିତି ସିଲେଇ ହେଉଛି, ଯେଉଁ ଫାଟ ପଡ଼ିଯିବ ସେଠି ସିଲେଇ କରିବାଟା କ'ଣ ସେ ମାନେ ଅନାବଶ୍ୟକତା ସେଟା ନୁହେଁ, ଆବଶ୍ୟକତା ଭିତରେ ରହୁଛି। ଏବଂ ଆମେ ଯଦି ନିତବ୍ୟୟତା କଥା ଦେଖୁଛୁ, ଆମେ 10 ପ୍ୟାଣ୍ଟ ସାର୍ଟରେ ଚଳିବା ବଦଳ 2 ପ୍ୟାଣ୍ଟ ସାର୍ଟରେ ଯଦି ଚଳିପାରିଲୁ ତାହେଲେ ବହୁତ ବଡ଼ କଥା। ଏବଂ ନିଜେ ଯଦି ଚଳିପାରିଲୁ ଆମ ଛୁଆମାନଙ୍କୁ ବି ସେହି ଅନୁଶାସନ ଭିତରେ ରଖିପାରିବା। ଆଉ ଆମେ ନିଜେ କହୁଥିବା ଦେଖିଲା ବେଳକୁ ଆମେ ନିଜେ ବ୍ୟବହାର କରୁଥିବା ଅଧିକାରୁ ଅଧିକା ଆଉ ପିଲାମାନଙ୍କୁ ପାଇଁ ଅନୁଶୀଳନ ବି କରତେ ସୁଯୋଗ ନଥିବ, ବା ଆମକୁ ଯେଉଁ କରନ୍ତି କ'ଣ ଅନୁସରଣ କରିବାର ବି ସୁଯୋଗ ନଥିବ।
1: ବର୍ତ୍ତମାନ ସେଇଟା ହଉଛି ସବୁଠୁ ବଡ଼ ଅସୁବିଧା। ଦେଖ, କହିଲା ଲୋକ ବହୁତ କଥା କହୁଛି କିନ୍ତୁ ସିଏ ନିଜେ କାମରେ କରୁନି, ବୁଝିଗଲ ନା? ଯେମିତିକି ଗାଡି ଘୋଡ଼ା ବ୍ୟବହାର କରିବା କଥା, ଯୋଉମାନେ ଆହ୍ୱାନ ଦଉଛନ୍ତି ସେମାନେ ଦେଖିଲା ବେଳକୁ 50 ଗାଡି ଧରିକି ଯାଉଛନ୍ତି,
0: 100, 200, 300 ଗାଡି ଦେଖେଇକି ସେଟା ତାଙ୍କର ଅଛି ପରା, ସେମାନେ ଯାଇପାରିବେ। ସେମାନେ ଦେବତା କି ମଣିଷ ମୁଁ ଚିନ୍ତା କରିପାରୁନି, କିନ୍ତୁ ସେମାନେ ଯିବେ।
1: କିନ୍ତୁ ଆମକୁ କହିବେ ତୁମେ ଖାଉନି। ହଁ, ଆଗରୁ ସମୟ ଥିଲା, ଆମର ବାପା ଜେଜେବାପା ବା ଯୋଉମାନେ ସବୁ ଇଏ କରୁଥିଲେ ସେମାନେ କହୁଥିଲେ ସୁସ୍ଥ ଜିନିଷ ଖାଉ, ବେଶୀ ତେଲ ମସଲା ଖାଉନି। ହେଲା, ସେଇପାଇଁ ଅଧିକାଂଶ ଘରେ ସିଝା ସନ୍ତୁଳା ପୋଡ଼ା ଇତ୍ୟାଦି ବହୁତ ପ୍ରଚଳନ ଥିଲା,
0: ହେଲା,
1: ତେଲ ବହୁତ କମ। ଆଉ ଯଦି ଆଇଁଷ କଥା କୁହାଯାଏ ତାହେଲେ ସେ ପର୍ବପର୍ବାଣୀରେ ଟିକେ ଆଇଁଷ ଫାଇଁଷ
0: ଖାଇଲେ ହଉଥିଲା, ସପ୍ତାହରେ ତ ନୁହେଁ ମାସରେ ଥରେ 2 ଏମିତି ହଉଥିଲା।
1: ଆଉ କିନ୍ତୁ ବର୍ତ୍ତମାନ ଆମେ ସବୁ
0: ଟ୍ରାଞ୍ଜାକ୍ସନ ହେଇଯାଉଛି, ଆଉ ମଗେଇକି ଖାଇବାର ବ୍ୟବସ୍ଥା ବି ହେଲାଣି। ଏବଂ ବହୁତ ଛୁଆମାନେ ବର୍ତ୍ତମାନ ଘରେ ଷ୍ଟ୍ରାଇକ୍ କରୁଛନ୍ ଯେ ଆଙ୍କର ମଗେଇକି ଖାଉଛନ୍, ତାଙ୍କ ଛୁଆ ମଗେଇ ଖାଉଛନ୍, ଆମେ କି ନେଇ ଖାଇବାନି, ବୁଝିପାରିଲ ନା? ତେଣୁ ସେ ଯୋଉ କୁହନ୍ତିନି ନା ଯେ ଆମେ ଅନୁକରଣ କରିବା ଜାଗାରେ ହନୁକରଣ କରୁଛେ, ସବୁ ସାହିତ୍ୟ ପାଖରୁ ଆରମ୍ଭ କରିକି ଆଉ କଥା ଆଲୋଚନା ସବୁ ହନୁକରଣ ଚାଲିଛି। ଅନୁକରଣ କଲେ, ଠିକ ଭାବରେ ଅନୁକରଣ କଲେ ସେଇଟାକୁ ତ ଶିକ୍ଷା କୁହାଯାଉଛି। କାରଣ ଦ୍ରୋଣାଚାର୍ଯ୍ୟ ଯୋଉ ଦଉଥିଲେ ପୂର୍ବ କାଳରେ ଆମର ଶିକ୍ଷା, ସେ ଇଏ ମାନଙ୍କୁ କାଣ୍ଡ ବାଉଁଶରେ ବିନ୍ଧିବା ଶିକ୍ଷା ଦଉଥିଲେ ପରା, ସେ ଆକାଶ ଭେଦି ଗଗନ ଭେଦି ଏସବୁ ଶବ୍ଦ ଭେଦି ବାଣ ଶିକ୍ଷା ଦଉଥିଲେ। ତ ସେମିତି ସେଇ ତାଙ୍କ ଶିକ୍ଷାଟାକୁ ଭଲ କି ଯିଏ ଅନୁକରଣ କରିପାରିଲା ସିଏ ହେଇଗଲା ଭଲ ଜଣେ ଯୋଦ୍ଧା। ତ ଠିକ ସେଇଭଳିଆ ଆମେ ଯଦି ଠିକ ଭାବରେ ଅନୁକରଣ କରିପାରିଲେ, କଥାଟାକୁ ଠିକ ଭାବରେ ଅନୁସରଣ କରିପାରିଲେ, ଠିକ ଭାବରେ ଗ୍ରହଣ କରିପାରିଲେ ଏବଂ ଗ୍ରହଣ ଯୋଗ୍ୟ ଜିନିଷଟା ବି ହେଇଥିବ, ତେବେ ଯାଇକି ଆମେ ସୁସ୍ଥ ଜୀବନ ଜିଇଁପାରିବା। ଆଉ ତୁମେ କହିଲା ରକମ ଖାଲି ନିଜେ କହିଦଉଥିବା, ଭାଷଣ ମାରିଲା ବେଳକୁ ପୁରା ବଡ଼ ବଡ଼, ଦେଖିଲା ବେଳକୁ ନିଜେ କାମଟା ଉଲ୍ଟା କରୁଥିବା, ଆଉ ମିତବ୍ୟୟତାକୁ ଆପଣେଇ ତ କହୁଥିବା, ଦେଖିଲା ବେଳକୁ ପୁରା ନିଜେ ରାଜା ରକମ ପୋଷାକ ପିନ୍ଧୁଥିବା, ଆଉ ଗୋଟେ ଗାଡ଼ି ତେଲ ଖର୍ଚ୍ଚ କରତେ କ'ଣ କହୁଥିବା, ଦେଖିଲା ବେଳକୁ ନିଜେ ପ୍ଲେନ୍ରେ ଉଡ଼ୁଥିବା, ଆଉ 300-400 ଗାଡ଼ି ନେଇକି ରାଲି କରୁଥିବା। ଏଇସବୁ କଥା ସବୁ ଆସୁଛି ମନକୁ ଯେ ବର୍ତ୍ତମାନ କିନ୍ତୁ ଗୋଟେ ଭଲ ସମୟ ଆସିଲାଣି, ପିଲାମାନେ ଟିକେ ଟିକେ ବୁଝିଲେଣି। କାରଣ ଅସୁବିଧାରେ ପଡ଼ିଲେ ଯେଉଁ କୁହନ୍ତିନି ଯେ କାନ୍ଧରେ ବାଜା ପଡ଼ିଲେ ସେ ବଜେଇ ଶିଖିବ, ଆପେ ବଜେଇ ଜାଣୁ କି ନ ଜାଣୁ ସେ ଆପେ ଶିଖିତେ ବାଧ୍ୟ। ଠିକ ସେମିତି ଯୋଉ ପିଲାମାନେ ବାହାଦୁରୀ ମାରୁଥିଲେ ଯେ ଏଇସା କରେଗା ସେଇସା କରେଗା, ସେ ସବୁ କି କରେଗା ଜାଣିଗଲେଣି ସମସ୍ତେ। କେବଳ ଯୋଉମାନେ ସ୍ୱାର୍ଥ ଦେଖିକି ଗୋଟେ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ବା ବ୍ୟବସ୍ଥାରେ ବ୍ୟବସ୍ଥାପିତ ହେଇକି ରହିଯାଇଛନ୍ତି ସେଇମାନଙ୍କର କଥା ଟିକେ ନିଆରା।

0: ହଉ, ଆମେ ଅନେକ କଥା ଆଲୋଚନା କରୁ, ଆଲୋଚନା ଭିତରେ ଅନେକ ସମୟରେ ଆମେ ବିଶେଷଜ୍ଞମାନଙ୍କୁ ଡାକୁ, ଅନେକ ସମୟରେ ଚାଷୀ ଭାଇମାନଙ୍କ ସହିତ କଥାବାର୍ତ୍ତା କରୁ, ଅନେକ ସମୟରେ ବିଭିନ୍ନ ପ୍ରକାର ଅଧିକାରୀ ଆମର ଯୋଉ ବିଭାଗୀୟ ଅଧିକାରୀମାନେ ଅଛନ୍ତି ତାଙ୍କୁ ନେଇକି ଆଲୋଚନା କରୁ। ତେବେ ୟା ଭିତରେ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତରେ କୋଉ ସମୟରେ ଆମର ବିଭିନ୍ନ ନୂଆ କଥା ଆସିଲା, ଯେଉଁଥିପାଇଁ କି ଆମେ କାଗଜପତ୍ର ଗୁଡ଼ାଇ ନେଇସାରିଲା ପରେ ଯାଇକି ବିଶେଷଜ୍ଞମାନଙ୍କୁ ଡାକିପାରିବୁ, ଚାଷୀ ଭାଇମାନଙ୍କୁ ଡାକିପାରିବୁ, ଏବଂ ସେଥିପାଇଁ ଯୋଉ ଅନୁରାଗ ରହିବା କଥା, ଯୋଉ ଆଦର ରହିବା କଥା, ସେ ଆଦର ଆସ୍ତେ ଆସ୍ତେ ଉଭୟ ପକ୍ଷରୁ କମିବା ଆରମ୍ଭ ହବା ହଉ ହଉ ଅନେକ ସମୟ ଗଡ଼ିଗଲାଣି। ଏବଂ ଏପରି ଅବସ୍ଥା ବର୍ତ୍ତମାନ ବେଳେବେଳେ ଚିନ୍ତା ହୁଏ ଯେ ସତରେ କ'ଣ ଆମର ଯୋଉ ଆକାଶବାଣୀ ଗୁଡ଼ିକ ଅଛି, ଯେମିତି କୁହନ୍ତି ନା ରେଡିଓର ସ୍ଥାନ ନେଇଗଲା ମୋବାଇଲ, ହଁ ଆମର ଯୋଉ ଚିଠିର ସ୍ଥାନ ନେଇଗଲା ମୋବାଇଲ, ବହୁତ ଗା ଜିନିଷ ଚୁର ମାନେ ଛଡ଼େଇ ନେଲା ସେ ଜବରଦସ୍ତି। ଠିକ ସେମିତି ଆମର ଆକାଶବାଣୀର ଯୋଉ ବ୍ୟବସ୍ଥା, ସେ ଦିଲ୍ଲୀ ପାଖରୁ ପଲ୍ଲୀ ପର୍ଯ୍ୟନ୍ତ ଯୋଉ ଯାଉ ମାନେ ଶୁଣୁଥିଲେ, ଯୋଉ ଯୋଉ ଷ୍ଟେସନକୁ ଶୁଣୁଥିଲେ ଲୋକମାନେ, ନିଜର ଆମୋଦ ପ୍ରମୋଦ ପାଇଁ ହଉ, ସଚେତନତା ପାଇଁ ହଉ, ବା ଇଚ୍ଛା ପ୍ରକାଶ କରିକି ହଉ, ସିଏ କେତେଦିନ ବଞ୍ଚିବ ସେଇଟା ବି ଗୋଟେ ସନ୍ଦେହ ସୃଷ୍ଟି କଲାଣି। ଖାଲି ଶ୍ରୋତା ମଣ୍ଡଳୀମାନଙ୍କ ପାଖରୁ ନୁହେଁ, ଏପରିକି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଡିଣ୍ଡିମ ପିଟିଲେଣି ଯେ ପ୍ରକୃତରେ କେତେ ଆମେ ପ୍ରସ୍ପାର କରୁଛୁ, ଏବଂ ଏଇ ଯୋଉ ସମ୍ପତ୍ତି, ଏଇ ଯୋଉ ଅନୁଷ୍ଠାନ, ଇଏ ଯୋଉ ଭିତ୍ତିଭୂମି, ସେ ଭିତ୍ତିଭୂମି କିପରି ଭାବରେ ତାର ପୂର୍ବ ମର୍ଯ୍ୟାଦାକୁ ବଜାୟ ରଖିବା ସହିତ ନୂଆ ମର୍ଯ୍ୟାଦା ପୁଣି ଆଣିବ, ନୂଆ ମାନେ ନୂଆ ଗୋଟେ ଆରମ୍ଭ ହବ ନୂଆ ପରିବେଶ, ଏବଂ ଏଇ ନୂଆ ପରିବେଶ ଭିତରେ କିପରି ଭାବରେ ଖାପ ଖୁଆଇକି ସମାଜ ସହିତ ସମସ୍ତେ ଚଳିବେ ଆଉ ଖୁସିରେ ରହିବେ, ସୁସ୍ଥ ରହିବେ, ସେଇଟା ଇଚ୍ଛା କରିକି ଆପଣଙ୍କର ଯଦି କିଛି ଚିନ୍ତା ଥାଏ, ନିଜର ଚିନ୍ତାକୁ ମତବ୍ୟକ୍ତ କରି ଗୋଟେ ଚିଠି ଲେଖିଲେ ଆମେ ହୁଏତ ଆଉ ଟିକେ ଆଲୋଚନାକୁ ଆଉ ଟିକେ ଭରପୁର କରିପାରିବା, ସମ୍ପୂର୍ଣ୍ଣ କରିପାରିବା। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
1: ପୁଣି ଥରେ ଆଜି କାର୍ଯ୍ୟକ୍ରମ ତରଫରୁ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
0: ନମସ୍କାର।

ଶେଷ ହେଲା ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ହିନ୍ଦୀ କଥାଚିତ୍ର ଗୀତକାର।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆୱାରା ପାଗଲ ଦିୱାନା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶାନ ଏବଂ ସୁନିଧି ଚୌହାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବାଦଲ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି।

0: ସୁନିଲିଖିତ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଲୋଚନା ଆଇନରେ ଖାଉଟି ଅଧିକାର ଓ ସୁରକ୍ଷା। ଆଲୋଚକ ବିଭୁପ୍ରସାଦ ଦାସ। ଆଲୋଚନା ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
2: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
1: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
2: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
1: ତାହେଲେ ତ ବଢିଆ କଥା।
2: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
3: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା?
3: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
3: ଚାଲ।
6: ମଣିଷର ଚାହିଦା ହେଉଛି ଅନନ୍ତ। ସେ ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ନିଜର ଚାହିଦା ପୂରଣ ପାଇଁ ଯେଉଁ ସବୁ ଦ୍ରବ୍ୟ ଓ ସେବା ଆବଶ୍ୟକ ତାହା ଉତ୍ପାଦନ କରିପାରିବ ନାହିଁ। ସେ କୌଣସି ଏକ ଦ୍ରବ୍ୟ କିମ୍ବା ସେବା ଯୋଗାଇ ଅର୍ଥ ଉପାର୍ଜନ କରେ ଏବଂ ଏହି ଅର୍ଥର ପ୍ରତିବଦଳରେ

ବିଭିନ୍ନ ଦ୍ରବ୍ୟ ଓ ସେବା ଯୋଗାଡ଼ କରେ। ସମାଜର ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ଲାଗି ପର ଉପରେ ନିର୍ଭରଶୀଳ। ଏହି ନିର୍ଭରଶୀଳତା ଯୋଗୁଁ ଗଢ଼ି ଉଠିଛି ଅର୍ଥନୈତିକ ବ୍ୟବସ୍ଥା, ଶିଳ୍ପ, କଳକାରଖାନା, ବେପାର, ବାଣିଜ୍ୟ, ଦୋକାନ ଏବଂ ବିଭିନ୍ନ ସେବା ପ୍ରତିଷ୍ଠାନ। ମଣିଷର ଏକ ସହଜାତ ପ୍ରବୃତ୍ତି ହେଉଛି ଧନୀ ହେବା ପାଇଁ ଚେଷ୍ଟା କରିବା, ମୁନାଫା ଲୁଟିବା। ଏହି କାରଣରୁ ସମାଜରେ ଶ୍ରେଣୀ ବିଭାଜନ ଦେଖାଯାଏ, ଦୁର୍ନୀତିର ବାତାବରଣ ସୃଷ୍ଟି ହୁଏ, ଅନ୍ୟକୁ ଠକିବା, ଭଣ୍ଡିବା ଓ ଶୋଷଣ କରିବା ପ୍ରବୃତ୍ତି ଜାଗ୍ରତ ହୁଏ। ଉପଭୋକ୍ତା ସହଜରେ ସଂଗଠିତ ହୋଇପାରୁନଥିବାରୁ ତାକୁ ଯଦି କେହି ନିକୃଷ୍ଟ ଧରଣର ମାଲ୍ ଦିଏ ବା ଉଚିତ ମୂଲ୍ୟ ଧାର୍ଯ୍ୟ ନ କରେ, ସେ କୌଣସି ରକମର କାର୍ଯ୍ୟାନୁଷ୍ଠାନ କରିପାରେ ନାହିଁ। ତେଣୁ ଆଇନରେ ସେମାନଙ୍କୁ ସୁରକ୍ଷା ଯୋଗାଇବା ଆବଶ୍ୟକ ହୋଇପଡ଼େ। ଉପଭୋକ୍ତା ସୁରକ୍ଷା ଆଇନ 1986 ପାସ୍ ହେଲା ଏବଂ ଏହାକୁ 15 ଏପ୍ରିଲ 1987 ପ୍ରଚଳନ କରାଯାଇଛି। ସାମାଜିକ ନ୍ୟାୟ ଯୋଗାଇବା ହେଉଛି ଏହି ଆଇନର ଉଦ୍ଦେଶ୍ୟ। ସହଜରେ ନ୍ୟାୟ ଯୋଗାଇବା ଉଦ୍ଦେଶ୍ୟରେ ଆଇନଗତ ବ୍ୟବସ୍ଥାକୁ ସରଳ କରାଯାଇଛି। ଖାଉଟି ସୁରକ୍ଷା ଆଇନ ଅନୁଯାୟୀ ମକଦ୍ଦମା ଦାୟର କରିବା ପାଇଁ କୋର୍ଟ ଫି ଦେବାକୁ ପଡ଼େ ନାହିଁ। 3 ମାସ ମଧ୍ୟରେ ମକଦ୍ଦମାର ବିଚାର ହୋଇ ରାୟ ଦିଆଯାଏ। ଉପଭୋକ୍ତା କିଏ? ଉପଭୋକ୍ତାମାନଙ୍କୁ ଆମେ 2 ଶ୍ରେଣୀରେ ବିଭକ୍ତ କରିପାରିବା, ଯଥା ଦ୍ରବ୍ୟ ଉପଭୋକ୍ତା ଓ ସେବା ଉପଭୋକ୍ତା। ଜଣେ ଯଦି ମୂଲ୍ୟ ଦେଇ କିମ୍ବା ଆଂଶିକ ମୂଲ୍ୟ ଦେଇ ଏବଂ ମୂଲ୍ୟ ଦେବାର ପ୍ରତିଶ୍ରୁତି ଦେଇ କିମ୍ବା କିସ୍ତିରେ ମୂଲ୍ୟ ଦେବାର ଚୁକ୍ତି କରି କିମ୍ବା ମୂଲ୍ୟ ଦେବାର ପ୍ରତିଶ୍ରୁତି ଦେଇ ମାଲ୍ ହସ୍ତଗତ କରେ ବା ତାହାକୁ ବ୍ୟବହାର କରିବାର ହକ୍ ଅର୍ଜନ କରେ, ସେ ହେଉଛି ଉପଭୋକ୍ତା। ସେବା ଉପଭୋକ୍ତା ଟ୍ରେନ୍ରେ କିମ୍ବା ବସ୍ରେ ଅଥବା ଉଡ଼ାଜାହାଜରେ ଯାତ୍ରା କରିବା, ବ୍ୟାଙ୍କ, ଡାକଘର, ବୀମା ସଂସ୍ଥା ପ୍ରଭୃତି ହେଉଛି ସେବାର ଉଦାହରଣ। ଏଠାରେ କୌଣସି ଦ୍ରବ୍ୟ ଖରିଦ କରାଯାଏ ନାହିଁ, କିନ୍ତୁ ସେବା ପାଇବା ପାଇଁ ମୂଲ୍ୟ ଦିଆଯାଉଛି। ଏଠାରେ ଜାଣି ରଖିବା ଉଚିତ, ବିନା ମୂଲ୍ୟରେ କିମ୍ବା ମୂଲ୍ୟ ଦେବାର କୌଣସି ପ୍ରତିଶ୍ରୁତି ନ ଦେଇ ଦ୍ରବ୍ୟ ଅର୍ଜନ କଲେ କିମ୍ବା ସେବା ଗ୍ରହଣ କଲେ ଜଣେ ଖାଉଟି ବା ଉପଭୋକ୍ତା ହୋଇପାରିବ ନାହିଁ। ଅର୍ଥାତ୍ ଉପଭୋକ୍ତା ଶ୍ରେଣୀଭୁକ୍ତ ହେବା ଲାଗି ଚୁକ୍ତି ରହିବା ଆବଶ୍ୟକ। ତେଣୁ ସେବା କ୍ଷେତ୍ରରେ ଯେ ସେବା ଗ୍ରହଣ ଲାଗି ମୂଲ୍ୟ ଦିଏ ଏବଂ ସେବା ବ୍ୟବହାର କରେ, ସେ ମଧ୍ୟ ଖାଉଟି ହେବ। ଖାଉଟି ବା ଉପଭୋକ୍ତାଙ୍କର ଅଧିକାର ଆଇନସମ୍ମତ ଏବଂ ନିର୍ଦ୍ଦିଷ୍ଟ। ନିରାପତ୍ତାର ଅଧିକାର, ଜାଣିବାର ଅଧିକାର, ବାଛିବାର ଅଧିକାର, ଅଭିଯୋଗ ଶୁଣିବାର ଅଧିକାର, ଅଭିଯୋଗର ପ୍ରତିକାର ପାଇଁ ଅଧିକାର ଏବଂ ଖାଉଟିମାନଙ୍କର ଶିକ୍ଷାର ଅଧିକାର। ନିରାପତ୍ତା ଅଧିକାର ହେଉଛି ଜୀବନ ଏବଂ ସମ୍ପତ୍ତି ପ୍ରତି କ୍ଷତିକାରକ ସାମଗ୍ରୀ କାରବାର ବିରୁଦ୍ଧରେ ସୁରକ୍ଷିତ ହେବାର ଅଧିକାର। ଖରିଦ ସାମଗ୍ରୀ କେବଳ ସେମାନଙ୍କର ତୁରନ୍ତ ଚାହିଦା ପୂରଣ କରିବା ନୁହେଁ, ଦୀର୍ଘମିଆଦୀ ସ୍ୱାର୍ଥ ମଧ୍ୟ ପୂରଣ କରିବା ଉଚିତ। କୌଣସି ଜିନିଷ ଖରିଦ କରିବା ପୂର୍ବରୁ ସେହି ଦ୍ରବ୍ୟର ମାନ, ଗ୍ୟାରେଣ୍ଟି ଓ ସେବା ଉପରେ ବିଶେଷ ଗୁରୁତ୍ୱ ଦେବା ଉଚିତ, ଯଥା ISI ଏବଂ ଆଗମାର୍କ ଚିହ୍ନ ଥିବା ସାମଗ୍ରୀ ଖରିଦ କରିବା ଉଚିତ। ଜାଣିବାର ଅଧିକାର ହେଉଛି ସାମଗ୍ରୀର ମାନ, ପରିମାଣ, ମୂଲ୍ୟ, ବିଶୁଦ୍ଧତା ସମ୍ପର୍କରେ ଖାଉଟିମାନେ ଜାଣିବେ। ଏହାଦ୍ୱାରା ଖାଉଟିମାନେ ଅସାଧୁ ବ୍ୟବସାୟ ଓ କାରବାର ବିରୁଦ୍ଧରେ ସତର୍କ ରହିପାରିବେ ଏବଂ ଖାଉଟିମାନେ ଦାୟିତ୍ୱ ଏବଂ ବିଚାରଶୀଳ ହେବେ ଏବଂ ସାମଗ୍ରୀ ବିକ୍ରି କରିବା ପାଇଁ ବ୍ୟବସାୟୀମାନେ ଯେଉଁ କୌଶଳମାନ ପ୍ରୟୋଗ କରୁଛନ୍ତି ଏଥିରେ ଖାଉଟିମାନେ ଶିକାର ହେବେ ନାହିଁ। ବାଛିବାର ଅଧିକାର ହେଉଛି ପ୍ରତିଯୋଗିତା ମୂଲ୍ୟରେ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଖାଉଟିମାନଙ୍କୁ ଯଥାସମ୍ଭବ ସବୁ ତଥ୍ୟ ଜଣାଇଦେବା, ଯାହାଫଳରେ ଖାଉଟି ସେମାନଙ୍କ ମଧ୍ୟରୁ ନିଜର ସୁବିଧା ମୁତାବକ ବାଛିପାରିବେ। ଏହି ଅଧିକାର ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଭଲ ଭାବେ କାର୍ଯ୍ୟକାରୀ ହୋଇପାରିବ। ଅଭିଯୋଗ ଶୁଣିବାର ଅଧିକାର ଅର୍ଥ ହେଉଛି ଯେ ଖାଉଟିମାନଙ୍କର ସ୍ୱାର୍ଥକୁ ଉଚିତ ଫୋରମରେ ଗୁରୁତ୍ୱ ଦିଆଯିବ। ଖାଉଟିମାନଙ୍କର କଲ୍ୟାଣ ବିଚାର କରିବା ନିମନ୍ତେ ବିଭିନ୍ନ ଫୋରମରେ ପ୍ରତିନିଧିତ୍ୱ କରିବା ଅଧିକାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଅଭିଯୋଗର ପ୍ରତିକାର ପାଇଁ ଅଧିକାର, ଏହାର ଅର୍ଥ ହେଉଛି ଅସାଧୁ ବାଣିଜ୍ୟ କିମ୍ବା ଖାଉଟିମାନଙ୍କୁ ହଇରାଣ ହରକତ ବିରୁଦ୍ଧରେ ନ୍ୟାୟ ହାସଲ କରିବା ଏବଂ ଏପରି ଅସୁବିଧାର ଫଇସଲା ନିମନ୍ତେ ଖାଉଟିମାନେ ଖାଉଟି ସଂଗଠନଗୁଡ଼ିକରେ ସାହାଯ୍ୟ ଲୋଡ଼ିପାରନ୍ତି। ଖାଉଟିମାନଙ୍କର ଶିକ୍ଷାର ଅଧିକାର ହେଉଛି ଜୀବନବ୍ୟାପୀ ଜଣେ ସଚେତନ ଖାଉଟି ହେବା ନିମନ୍ତେ ଜ୍ଞାନ ଏବଂ ଦକ୍ଷତା ହାସଲ କରିବା। ବିଶେଷତଃ ଗ୍ରାମାଞ୍ଚଳର ଖାଉଟିମାନଙ୍କର ଅଜ୍ଞତା ସେମାନଙ୍କୁ ଶୋଷଣ ନିମନ୍ତେ ମୁଖ୍ୟତଃ ଦାୟୀ। ସେମାନେ ନିଜର ଅଧିକାର ସାବ୍ୟସ୍ତ କରିବା ଉଚିତ ଏବଂ ନିଶ୍ଚିତ ଭାବେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ। ଏହା ହେଲେ ସଫଳତାର ସହିତ ବାସ୍ତବ ଖାଉଟି ସୁରକ୍ଷା ହାସଲ ହୋଇପାରିବ। ନିଜେ ଉପଭୋକ୍ତା ଅର୍ଥାତ୍ ଦ୍ରବ୍ୟ ବା ସେବା ପାଇଁ ଯେ ଚୁକ୍ତିବଦ୍ଧ, ସ୍ୱେଚ୍ଛାସେବୀ ଖାଉଟି ସଂଗଠନ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଭିଯୋଗ ଆଗତ କରିପାରିବେ। ଆଇନର ପରିସର ମଧ୍ୟରେ ଉପଶମ ପାଇବା ପାଇଁ ଅଭିଯୋଗକାରୀଙ୍କର ଲିଖିତ ଆପତ୍ତି, କୌଣସି ବ୍ୟବସାୟୀଙ୍କର ଅସାଧୁ ବ୍ୟବସାୟ ପ୍ରଥା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ ଅଭିଯୋଗ ପତ୍ରରେ

କରାଯାଇଥିବା ଦ୍ରବ୍ୟର ଏକ ବା ଏକାଧିକ ତ୍ରୁଟି ସମ୍ପର୍କରେ ବା ଦରଜ କରାଯାଇଥିବା ସେବାର ଯେକୌଣସି ଦୃଷ୍ଟିରୁ ଅପରିଣତା ସମ୍ପର୍କରେ କୌଣସି ବ୍ୟବସାୟୀଙ୍କ ଦ୍ୱାରା କୌଣସି ଦ୍ରବ୍ୟର ଆଇନଗତ ଧାର୍ଯ୍ୟ ମୂଲ୍ୟ ବା ଘୋଷିତ ମୂଲ୍ୟ ବା ପ୍ୟାକେଟ୍ ଉପରେ ଲିଖିତ ମୂଲ୍ୟ ଠାରୁ ଅଧିକ ଆଦାୟ କରାଯାଇଥିବା ସମ୍ପର୍କରେ ଯଦି କିଛି ଥାଏ ତାହା ଅଭିଯୋଗ କହିଲେ ବୁଝାଏ। ଏହି ଅଭିଯୋଗ କେଉଁଠି କରାଯାଇପାରିବ?

0: ସେବା ବା କ୍ଷତିର ମୂଲ୍ୟ 1 କୋଟି ଟଙ୍କାରୁ ଅଧିକ ହେଲେ ଜାତୀୟ ଆୟୋଗଙ୍କ ନିକଟରେ ଅଭିଯୋଗ ଦାୟର କରାଯାଇପାରିବ। ଏହି ଅଭିଯୋଗ କିପରି ଭାବରେ ଦାଖଲ କରାଯାଇପାରିବ? ଅଭିଯୋଗ ଦାଖଲ କରିବା ଏବଂ ଏହାର ପ୍ରତିକାର ହାସଲ କରିବା ପଦ୍ଧତି ଅତ୍ୟନ୍ତ ସରଳ ଏବଂ କ୍ଷିପ୍ର। ଜିଲ୍ଲା ଫୋରମ, ରାଜ୍ୟ କମିଶନ କିମ୍ବା ଜାତୀୟ କମିଶନ ନିକଟରେ ଅଭିଯୋଗ ଦାୟର ପାଇଁ କୋର୍ଟ ଫି ପ୍ରଭୃତି କୌଣସି ଦେୟ ଲାଗେ ନାହିଁ। ଅଭିଯୋଗକାରୀ କିମ୍ବା ସ୍ୱୀକୃତିପ୍ରାପ୍ତ ଏଜେଣ୍ଟ ବ୍ୟକ୍ତିଗତ ଭାବେ ଅଭିଯୋଗ ଦାଖଲ କରିପାରିବେ। ଡାକ ଯୋଗେ ପଠାଯାଉଥିବା ଅଭିଯୋଗ ଜିଲ୍ଲା ବିଚାରପୀଠ କିମ୍ବା ରାଜ୍ୟ ଆୟୋଗଙ୍କର ଇଜଲାସରେ ଗ୍ରହଣ କରାଯିବ। ଅଭିଯୋଗରେ ବିଶେଷ ଭାବରେ ଦର୍ଶାଯିବା ଉଚିତ ଅଭିଯୋଗକାରୀର ପୁରା ନାମ, ଠିକଣା ଓ ଅନ୍ୟାନ୍ୟ ସୂଚନା, ଅପରପକ୍ଷ ବା ପକ୍ଷମାନଙ୍କର ନାମ, ଗ୍ରାମ ଓ ଠିକଣା, ଅଭିଯୋଗ ସମ୍ବନ୍ଧୀୟ ବିଷୟବସ୍ତୁ ଓ ଏହା କେବେ ଓ କେଉଁଠାରେ ଉଦ୍ଭବ ହେଲା, ଅଭିଯୋଗ ସପକ୍ଷରେ କାଗଜଜାତ ପ୍ରମାଣ, କି ପ୍ରକାର ଆଦେଶ ଓ ଉପଶମ ପାଇଁ ପ୍ରାର୍ଥନା, ଅଭିଯୋଗକାରୀ କିମ୍ବା ତାଙ୍କ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କର ସ୍ୱାକ୍ଷର ଥିବା ଉଚିତ। ଖାଉଟିମାନଙ୍କୁ ମିଳୁଥିବା ପ୍ରତିକାର, ଖାଉଟି କି ପ୍ରତିକାର ଲୋଡ଼ିଛି ଏବଂ କେଉଁ ଧରଣର ତଥ୍ୟ ଉପସ୍ଥାପନ କରିଛି, ତାକୁ ଭିତ୍ତି କରି ପ୍ରତିକାର ଫୋରମ ଗୋଟିଏ କିମ୍ବା ତହିଁରୁ ଅଧିକ ପ୍ରତିକାର କରିପାରେ। ଯଥା, ସାମଗ୍ରୀ ତ୍ରୁଟିକୁ ସୁଧାରିପାରେ, ତ୍ରୁଟିପୂର୍ଣ୍ଣ ସାମଗ୍ରୀ ବଦଳରେ ନୂତନ ସାମଗ୍ରୀ ଦେଇପାରେ, ଦାଖଲ ହୋଇଥିବା ମୂଲ୍ୟ ଫେରସ୍ତ ଦେଇପାରେ, କ୍ଷତି ନିମନ୍ତେ କ୍ଷତିପୂରଣ ପ୍ରଦାନ କରିପାରେ। ଏଥର ଏପିଲ ଦାଖଲ କିପରି କରାଯିବ ତା ବିଷୟରେ କହୁଛି। 30 ଦିନ ମଧ୍ୟରେ ଜିଲ୍ଲା ବିଚାରପୀଠ ଆଦେଶ ବିରୁଦ୍ଧରେ ରାଜ୍ୟ ଆୟୋଗଙ୍କ ପାଖରେ ଏପିଲ ଦାଖଲ କରାଯିବ। ଯଦି ଏପିଲକାରୀ 50% ବା 25,000 ଟଙ୍କା ଦାଖଲ କରନ୍ତି। ଦ୍ୱିତୀୟତଃ, 30 ଦିନ ମଧ୍ୟରେ ରାଜ୍ୟ ଆୟୋଗ ଆଦେଶ ବିରୁଦ୍ଧରେ ଜାତୀୟ ଆୟୋଗଙ୍କ ଇଜଲାସରେ ଏପିଲ ଦାଖଲ କରାଯିବ। ଯଦି 50% ବା 35,000 ଟଙ୍କା ଯାହା କମ୍ ହେବ ଦାଖଲ କରନ୍ତି, ତଥା 30 ଦିନ ମଧ୍ୟରେ ଜାତୀୟ ଆୟୋଗଙ୍କ ଆଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏପିଲ ଦାୟର କରାଯାଇପାରିବ। ଏହି ଆଇନ ଏକ ପ୍ରଗତିଶୀଳ ଆଇନ। ଖାଉଟିମାନେ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇ ଅନ୍ୟାୟ ବିରୁଦ୍ଧରେ ଆଇନର ଆଶ୍ରୟ ନେବା ସମୀଚୀନ।
1: ଶୁଣିଲେ ଆଲୋଚନା, ଆଇନରେ ଖାଉଟି ଅଧିକାର ଏବଂ ସୁରକ୍ଷା, ଆଲୋଚନା କଲେ ବିଭୁପ୍ରସାଦ ଦାସ। ଆକାଶବାଣୀ ବାରିପଦା ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ଓଡ଼ିଆ କଥାଚିତ୍ର ଅର୍ଚ୍ଚନାର ଗୀତଟିଏ। କଣ୍ଠଶିଳ୍ପୀ ଯୁଗଳ କିଶୋର ମିଶ୍ର ଏବଂ ରାଧାରାଣୀ ମିଶ୍ର।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00। ଏଥର ଶୁଣନ୍ତୁ ଶିଳ୍ପୀ ସନ୍ତୋଷ କୁମାର ବସା ଓ ସାଥୀଙ୍କ ପରିବେଷିତ କେତୋଟି ଝୁମର ଗୀତ।

ଶିଳ୍ପୀ ସନ୍ତୋଷ କୁମାର ବସା ଓ ସାଥୀଙ୍କ ପରିବେଷିତ କେତୋଟି ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଖଲ ନାୟକର କେତୋଟି ଗୀତ।